ଆକାଶବାଣୀ ବାରିପଦା। ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 21 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 11 ତାରିଖ। ଆମର ଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।

ଆପଦ ଖଣ୍ଡିନି ମାଗ ଦୁର୍ଗତି ନାସିନି ଦୁଃସହ ଦୁର୍ଗତିରୁ ଫେଡ଼ ଗାତ୍ୟାୟନି। ଶାରଳା ଦାସଙ୍କ ଗୀତ ରଚନାରେ କଣ୍ଠଦାନ କରିଛନ୍ତି ପରବର୍ତ୍ତୀ କଣ୍ଠଶିଳ୍ପୀ ଗୀତାରାଣୀ ଦାସ।

ବନ୍ଦନା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାରେ ଏଥର କଣ୍ଠଶିଳ୍ପୀ କୁମାର ଗୁରୁଦେବ, କଣ୍ଠରେ ତାଙ୍କର ଅମର ମହାନ୍ତିଙ୍କ ଗୀତ ରଚନା। ଚଲାଇବୁ ମୋତେ ତୋର ବଡ଼ ଦାଣ୍ଡେ କେତେ, ପାଦ ମୋର ଥକିଯାଏ ତୋ ଦାଣ୍ଡ ଧୂଳିରେ। କଣ୍ଠଶିଳ୍ପୀ କୁମାର ଗୁରୁଦେବ।

ତୁଳସୀ ପତରେ ଶ୍ରୀଗୀତ ଗୋବିନ୍ଦ ଚନ୍ଦନରେ ଲେଖିଦେଲି ଚନ୍ଦନରେ ଦେଲି ଲେଖି ଶରଧାରେ ତୋତେ ଅର ପିବି ବୋଲି ତୋହର ଶ୍ରୀମୁଖ ଦେଖି। କଣ୍ଠଶିଳ୍ପୀ ସଙ୍ଗୀତା ପଣ୍ଡା। ଗୀତିକାର ପ୍ରଫୁଲ୍ଲ କୁମାର ଜେନା।

ଧ୍ରୁବଚରଣ ସାହୁଙ୍କ ଗୀତ ରଚନାରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଜୀବନ ଆନନ୍ଦ ଅଧିକାରୀ। ତୁମେ ଭାବଗ୍ରାହୀ ବୋଲି ଦୁନିଆ ପଡ଼ଇ ହୁରି ପଦେ ରଖ ଦାସ କରି ଏତିକି ମୋର ଗୁହାରୀ। କଣ୍ଠଶିଳ୍ପୀ ଜୀବନ ଆନନ୍ଦ ଅଧିକାରୀ।

ଜଗନ୍ନାଥ ହ କିଛି ମାଗୁନାହିଁ ତତେ, ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ। କାର୍ଯ୍ୟକ୍ରମର ଏହି ଶେଷ ଭକ୍ତିଗୀତଟି ସମବେତ କଣ୍ଠରେ ଗାଇଛନ୍ତି ବନମାଳୀଙ୍କ ଗୀତ ରଚନାରୁ।

ଆଜି ସମାଜରେ ଅନେକ ସ୍ଥାନରେ ଧର୍ମର ପ୍ରଚାର ପ୍ରସାର ଅନେକ ମାତ୍ରାରେ ବଢ଼ି ଚାଲିଛି। ପ୍ରତି ଗ୍ରାମରେ, ସହରରେ, ନଗରରେ ଆଜି ଧର୍ମର ଆଲୋଚନା, ପାରାୟଣ, ଯଜ୍ଞ, ପ୍ରବଚନ ହେଉଥିବାର ପରିଲକ୍ଷିତ ହେଉଛି। ବହୁ ଆଡମ୍ବରପୂର୍ଣ୍ଣ ସାଜସଜ୍ଜା, ସୁଦୃଶ୍ୟ ତୋରଣ, ମାଇକ୍ ମାଧ୍ୟମରେ ଧର୍ମବାଣୀ ଶ୍ରବଣ ଇଏ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗ୍ରାମ ନଗର ସର୍ବତ୍ର ଦେବଦେବୀମାନଙ୍କ ସୁନ୍ଦର ମନ୍ଦିର ନିର୍ମାଣ କରି ଲୋକଙ୍କର ଈଶ୍ୱର ଦର୍ଶନ ପାଇଁ ସୁବିଧା କରାଯାଉଛି। ପ୍ରତି ପୂଜାସ୍ଥଳରେ ଲୋକଙ୍କ ଭିଡ଼, ଦାନ ଦକ୍ଷିଣାର ସମ୍ଭାର, ବହୁ ଦୂରଧାଡ଼ି ଲଗାଇ ପ୍ରଭୁ ଦର୍ଶନର ଚିତ୍ର ଦେଖିଲେ ଜଣାପଡ଼ୁଛି ଧର୍ମ ବୃଦ୍ଧି ହୋଇଛି ବୋଲି। ଯଦି ସ୍ଥିର ଚିତ୍ତରେ ଏକାନ୍ତ ଅବସ୍ଥାରେ ଚିନ୍ତନ କରିବା, ଏସବୁ ଦ୍ୱାରା କ'ଣ ଧର୍ମଭାବ ବୃଦ୍ଧି ହୋଇଛି? ଲୋକମାନଙ୍କର ନୈତିକ ଚରିତ୍ର ପରିବର୍ତ୍ତନ ହୋଇଛି? ସମାଜରୁ ଅପରାଧ, ପାପାଚାର, ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ଦୁରାଚାର କ'ଣ କମିଯାଇଛି? ନା ଲୋକେ ଧର୍ମ ନାମରେ, ଧର୍ମପିତ ପ୍ରତିଷ୍ଠା ନାମରେ ଅର୍ଥ ହାରଣ, ସ୍ୱକୀୟ ପ୍ରତିଷ୍ଠା ପ୍ରକାଶନ, ସରଳ ଲୋକଙ୍କୁ ଧର୍ମ ଭୟରେ ଧନାହରଣ, ଜୀବନଚର୍ଯ୍ୟା ପରିବର୍ତ୍ତନରେ ଉପଦେଶ ନ ଦେଇ କେବଳ ପ୍ରଦର୍ଶନରେ ସୀମିତ ରହିଯାଉଛି? ବିଜ୍ଞ ଲୋକଟିଏ ଏସବୁ ଦିଗରେ ଅଗ୍ରଗତି କରିଛି ନା ଅଧୋଗତି କରିଛି? ଏ ସମସ୍ତ ପ୍ରୟାସ ଆମକୁ ଜୀବନ ଗଠନର ସୂତ୍ର ଦେବାରେ ଯେପରି ବିଫଳ ହୋଇଛନ୍ତି, ସମାନ୍ତରାଳ ଭାବରେ ଧାର୍ମିକତା ଓ ଅପରାଧ ପ୍ରବଣ ରୂପକ ଦୁଇଟି ଦିଗ କିପରି ଚାଲିପାରିବ? ଧାର୍ମିକତା ବୃଦ୍ଧି ହେଲେ ପାପାଚାର ସ୍ୱତଃ ଦୂରେଇ ଯାଏ। ପ୍ରକାଶ ଓ ଅନ୍ଧକାର ଏକା ସାଙ୍ଗରେ ରହିବା ସମ୍ଭବ ନୁହେଁ। ଏଥିରୁ ଅନୁମାନ କରାଯାଉଛି ଆଜିକାଲି ଧର୍ମ ନାମରେ ଯାହା କିଛି ପ୍ରଦର୍ଶନ ଦୃଷ୍ଟିଗୋଚର ହେଉଛି ତାହା ଆମକୁ ଯଥାର୍ଥ ଧର୍ମର ନିର୍ଣ୍ଣୟାତ୍ମକ ମାର୍ଗ ସନ୍ଦର୍ଶନରେ ଅସମର୍ଥ ହେଉଛି। ତେବେ ଆମେ ବୁଝିବା ଧାର୍ମିକତାର ଅର୍ଥ ବାହ୍ୟ ଆଡମ୍ବର, ପ୍ରଦର୍ଶନ ନା ତାର ଅନ୍ୟ କିଛି ସଂଜ୍ଞା ରହିଛି। ଶାସ୍ତ୍ରକାରମାନେ ଆମକୁ ଧର୍ମର କୌଣସି ବାହ୍ୟ ଚିହ୍ନ ନାହିଁ ବୋଲି ବାରମ୍ବାର କହିଛନ୍ତି। ଚିତା, ତିଳକ, ବସ୍ତ୍ର, ମନ୍ଦିର, ଗୁରୁଦ୍ୱାର, ମସଜିଦ୍, ଗିରିଜା ଧର୍ମ ନୁହେଁ, ବରଂ ନୀତି, ଆଦର୍ଶ, ଦୟା, କ୍ଷମା ଆଦି ଗୁଣକୁ ଧର୍ମ କୁହାଯାଉଥିଲା। ଏଣୁ ଧର୍ମ ଅନୁସାରେ ଆଚରଣକୁ ହିଁ ଧାର୍ମିକତା କୁହାଯାଏ। ପୂଜାସ୍ଥଳର ସଂଖ୍ୟା ବଢ଼ିଗଲେ ସେଠାକୁ ଯାଉଥିବା ଲୋକମାନଙ୍କର ଭିଡ଼ ଦେଖିଲେ, ସେହି ସ୍ଥାନରେ ସୁନ୍ଦର ଆକର୍ଷଣୀୟ ଚାକଚକ୍ୟ ଭରା ସାଜସଜ୍ଜା ଦେଖିଲେ, ହୁଣ୍ଡି ବା ଦାନପତ୍ରରେ ପ୍ରତିଦିନ ବଢ଼ୁ ଚାଲୁଥିବା ଦାନ ଦକ୍ଷିଣାର ଆଧିକ୍ୟ ଦେଖିଲେ କ'ଣ ଧର୍ମ ବୃଦ୍ଧି ହେଉଛି ବୋଲି ଜାଣିବା? ଏସବୁ କାର୍ଯ୍ୟ ଧର୍ମ ନାମରେ ପ୍ରଦର୍ଶନ ମାତ୍ର। ଏମାନଙ୍କୁ ଧାର୍ମିକ କିମ୍ବା ଆସ୍ତିକ କହିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡ଼େ, କାରଣ ଏମାନଙ୍କ ଦ୍ୱାରା ଧର୍ମ ନାମରେ ପଣ୍ଡା ପୂଜାରୀମାନେ ଶ୍ରଦ୍ଧାଳୁମାନଙ୍କୁ ବିବିଧ ଉପାୟରେ ଧାର୍ମିକ ଭୟ ଦେଖାଇ ଶୋଷଣ କଷଣ ଦିଅନ୍ତି। ସେମାନଙ୍କ ସ୍ୱାର୍ଥ ପୂରଣ ନହେଲେ ହରତାଳ, ଅନଶନ, ଗୁଣ୍ଡାମି କରନ୍ତି।

ଦାନ ଦକ୍ଷିଣା ପାଇଁ ଝଗଡ଼ା ଲାଗନ୍ତି। ନିଜେ ଦରିଦ୍ର ହୋଇ ଭିକ୍ଷାବୃତ୍ତି କରି ଅନ୍ୟକୁ ଧନଧାନ୍ୟରେ ସମୃଦ୍ଧ ହେବାକୁ ଆଶୀର୍ବାଦ ମନ୍ତ୍ର ମାଧ୍ୟମରେ ଦିଅନ୍ତି। ଏପରି ଅନେକ କିଛି ଶୁଣିବାକୁ ବା ଦେଖିବାକୁ ମିଳେ। ଯଦି ତାହା ଦେବତାର ସ୍ଥଳ, ତେବେ ସେଠାରେ ଥିବା ତଥାକଥିତ ସେବାୟତମାନଙ୍କ ଦେବତ୍ୱ କାହିଁ? ବରଂ ଲୋକଙ୍କୁ ଭୟଭୀତ କରାଇ ପୂଜା ଅଭିଷେକ ବ୍ରତାଦି ମାଧ୍ୟମରେ ଶୋଷଣ କରି, ନହେଲେ ଗ୍ରହର ଭୟ ଦେଖାଇ, ନହେଲେ ଅଶାନ୍ତି ହେବାର ଆଶଙ୍କା ଦେଖାଇ ଏମାନେ ଆସୁରିକ ପ୍ରବୃତ୍ତିରେ ମାତି ଯାଆନ୍ତି। ଧର୍ମ ନାମରେ ଏସବୁ ଦେଖି ଲୋକେ ଆସ୍ତିକ ହେବା ଅପେକ୍ଷା ନାସ୍ତିକ ହେବାକୁ ଅଧିକ ଇଚ୍ଛା କରନ୍ତି। କିନ୍ତୁ ବନ୍ଧୁ, ଧର୍ମର ଯଥାର୍ଥ ଅର୍ଥ ବୁଝି ନପାରି ନଖ କାଟିବା କଷ୍ଟରେ ହାତ କାଟିଦେବା, ନ୍ୟାୟ ଆପଣାର କରି ପ୍ରକୃତ ଧର୍ମକୁ ବୁଝିବା ପାଇଁ ଯତ୍ନ କରିବା ଆବଶ୍ୟକ। ଧର୍ମ ପାଇଁ ଆମକୁ ଧୃତି, କ୍ଷମା, ଦମ, ଅସ୍ତେୟ, ଶୌଚ, ଇନ୍ଦ୍ରିୟ ନିଗ୍ରହ, ଧୀ, ବିଦ୍ୟା, ସତ୍ୟ, ଅକ୍ରୋଧ, ମନୁଙ୍କ ମତରେ ଏହି ଦଶଟି ଲକ୍ଷଣକୁ ଧର୍ମ କୁହାଯାଏ। ଉତ୍ତମ ମାନବିକତା, ଜୀବନରେ ଯେଉଁ ବ୍ୟବହାର ମୋତେ ଭଲ ଲାଗୁଛି ତାହା ଅନ୍ୟ ପ୍ରତି ବ୍ୟବହାର କରିବା, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା, ଅନ୍ୟକୁ କଷ୍ଟ ନ ଦେବା, ଆମେ ଅନ୍ୟକୁ ସୁଖ ଦେଲେ ସୁଖ ପାଇବା, ଅନ୍ୟକୁ ଦୁଃଖ ଦେଲେ ଦୁଃଖ ମିଳିବ, ଏ ଭାବନା ରଖିଲେ ଆମେ ଅନ୍ୟକୁ ସୁଖ ଦେବା, ଅନ୍ୟ ପ୍ରତି ଭଲ ବ୍ୟବହାର କରିବା, ନିଜେ ଧାର୍ମିକ ହେବା ଓ ଅନ୍ୟକୁ ଧର୍ମର ମାର୍ଗକୁ ବୁଝାଇବା ପାଇଁ ସଜ୍ଜିତ ହୋଇପାରିବା।

ଅନୁଚିନ୍ତା ଉପସ୍ଥାପନ କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ।

ଜିହ୍ୱା ବା ରସନା ହେଲା ରସନେନ୍ଦ୍ରିୟ ଏବଂ ତାର ଅଧିଷ୍ଠାତା ହେଲେ ବରୁଣ ଦେବତା। ସେହି ବିରାଟ ପୁରୁଷଙ୍କର କଥା କହିବାକୁ ଇଚ୍ଛା ହେବାରୁ ମୁଖରୁ ବାକ୍ୟ ଓ ତାର ଅଧିଷ୍ଠାତା ଅଗ୍ନିଙ୍କର ଜନ୍ମ ହେଲା। ସେହି ବିରାଟ ପୁରୁଷ ଜଳସାଇ ଥିଲାବେଳେ ତାଙ୍କର ଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହେବାରୁ ଦୁଇ ନାସାରନ୍ଧ୍ର ଉତ୍ପନ୍ନ ହେଲା। ତଦ୍ୱାରା ଗନ୍ଧ ଶୁଙ୍ଘିବାକୁ ନାକ ଓ ତାର ଦେବତା ପବନଙ୍କର ଉତ୍ପତ୍ତି ହେଲା। ତାଙ୍କର ଦୃଷ୍ଟି ପାଇଁ ଚକ୍ଷୁ ଓ ତାର ଦେବତା ଆଦିତ୍ୟ ଜାତ ହେଲେ। ସନ୍ତାନ ଉତ୍ପତ୍ତିର ରକ୍ଷକ ହେଲେ ପ୍ରଜାପତି। ସେହି ପୁରୁଷ ନିଜର ମାୟା କଥା ଚିନ୍ତା କରିବାରୁ ହୃଦୟ ମନ ସଂକଳ୍ପ ଅଭିଳାଷ ଏବଂ ମନର ଦେବତା ଚନ୍ଦ୍ରଜାତ ହେଲେ। ହୃଦୟକୁ ଆବୃତ କରିବାକୁ ପିଠିରେ ଅସ୍ଥି ସୃଜିଲା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 63ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁରିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁଭାଷ ଦାସ। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ସଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣା ଯେ ଆସନ୍ତା

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳିଆଖଳା ପ୍ରଚାର କରିବୁ ସକାଳ 7:25 ସକାଳ 8:15 ଗୀତାଞ୍ଜଳି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00 ସକାଳ 10:05 ଏବଂ ଦିନ 12:30 ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଝୁମର ପରିବେଷଣ କରିବେ ଅରୂପ କୁମାର ମହାନ୍ତ ଏବଂ ସାଥୀ କଳାକାରମାନେ ମହିଳା ମହଲ ଅପରାହ୍ନ 1:20 ଅପରାହ୍ନ 5:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଭକ୍ତିଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 6:00 ସନ୍ଧ୍ୟା 6:15 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 7:00 ସନ୍ଧ୍ୟା 7:30 ରହିଛି ଚାଷବାସ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣିବେ ରାତି 8:30 ପ୍ରଚାର କରିବୁ ଚିଠିପତ୍ର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ ଗୀତ ଅତୀତ କାର୍ଯ୍ୟକ୍ରମ ରାତି 8:40 ରାତି 10:00 ପ୍ରଚାର କରିବୁ ପାଲା ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ରହିଛି ରାତି 10:30 ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକିଏ ପରେ

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ। 2047 ମସିହା ସୁଦ୍ଧା ବିକଶିତ ଭାରତ ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ହେବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମୌଳିକ ମାନବ ପୁଞ୍ଜି, ଭବିଷ୍ୟତ ପ୍ରସ୍ତୁତି ଦକ୍ଷତା, ନିଯୁକ୍ତି ଓ ଉଦ୍ୟୋଗ ଆଦି ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଯୁବପିଢ଼ି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ପରିସରରେ ଆୟୋଜିତ ଓଡ଼ିଶା ଖାଦ୍ୟ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2026କୁ ଉଦ୍ଘାଟନ କରି ଡକ୍ଟର କମ୍ଭମ୍ପାଟି କହିଛନ୍ତି, କୃଷିର ଭବିଷ୍ୟତ ଉଦ୍ଭାବକ, ଉଦ୍ୟୋଗୀ ଏବଂ ସମସ୍ୟା ସମାଧାନକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ 19 ଓ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା 21 ତାରିଖରୁ ତ୍ରିଦିବସୀୟ ସମାଧାନ ସମାରୋହ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ଥିବା ବିଭିନ୍ନ ମାମଲାର ଫଏସଲା ଏହା ମାଧ୍ୟମରେ କରାଯିବ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି, ସ୍ନାନ ପୂର୍ଣ୍ଣିମା ସମୟରେ ପୁରୀ ଶ୍ରୀମନ୍ଦିର ପରିସରରେ 72 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ 2 ଶବ୍ଦ ଓ 1 ଲୋଗୋକୁ ପେଟେଣ୍ଟ ମିଳିଛି। ଆନନ୍ଦ ବଜାର ଓ ପତିତ ପାବନ ଶବ୍ଦ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକୁ ପେଟେଣ୍ଟ ମିଳିଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମନ୍ଦିର ସହ ଜଡ଼ିତ ବିଭିନ୍ନ ଶବ୍ଦ, ଚିହ୍ନ ଏବଂ ଲୋଗୋ ଚିହ୍ନ ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରାଯାଇଛି। ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାଂଗଠନିକ ପରିଚୟକୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା 16 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। 22 ଅପରାହ୍ନ 2 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶିକ୍ଷାବର୍ଷ 2026-27 ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ 10 ସୁଦ୍ଧା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ 94.37% ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚପାରିଛି। ମୋଟ 3,15,18,412 ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ 39,83,446 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ 28 ରହିଛି। କନ୍ଧମାଳ ଜିଲ୍ଲା ପୁଲିସ୍ ପକ୍ଷରୁ ଆମ ପୁଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ସମସ୍ୟା ହ୍ରାସ ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଆସନ୍ତା

0: ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା, ବୁଢ଼ାବୁଢ଼ୀ, ମୋଟା ଲୋକ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହ, ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅଂଶୁଘାତର ଆୟୁର୍ବେଦିକ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ଲଲାଟ ଚନ୍ଦ୍ର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି। ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଦେଶବ୍ୟାପୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ 26-28 ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ 5ମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏନ୍ଡିଏ ସମ୍ମିଳନୀରେ 35 ରାଜନୈତିକ ଦଳର 75 ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସାରା ଦେଶକୁ ଏକତ୍ର କରିଛି। ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ବର୍ତ୍ତମାନ 22 ଅଧିକ ରାଜ୍ୟରେ କ୍ଷମତାରେ ଅଛି, ଯାହା ଭାରତର ପ୍ରାୟ 75% ଭୌଗୋଳିକ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍, ଜର୍ମାନ୍ ଫେଡେରାଲ୍ ଚାନ୍ସେଲର ଫ୍ରେଡରିଚ୍ ମର୍ଜ, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଶିଖରକୁ ନେବା ଲାଗି ଅପେକ୍ଷା କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସେ ଭାରତ ଏବଂ ମାଲେସିଆ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ବନ୍ଧୁତାକୁ ଗଭୀର ଭାବରେ

ମୂଲ୍ୟାୟନ କରନ୍ତି ଏବଂ ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଜର୍ମାନ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ କାନାଡ଼ା ସହଭାଗିତାକୁ ଆହୁରି ଦୃଢ଼ କରିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସୁଫିଆରେ ବୁଲ୍ଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ବୁଲ୍ଗେରିଆ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ବାଣିଜ୍ୟ ଏବଂ ନିବେଶ, ଔଷଧ, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ମହାକାଶ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ସୋଫିଆରେ ଜାତୀୟ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଡକ୍ଟର ଜୟଶଙ୍କର ଆଜି କୁଲତାରନ୍ତା ଆଲୋଚନାରେ 14ତମ ସଂସ୍କରଣରେ ଯୋଗ ଦେବା ପାଇଁ ଫିନଲାଣ୍ଡ ଗସ୍ତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଆମେରିକା ପକ୍ଷରୁ ଗତକାଲି ଆକ୍ରମଣ କରାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ବୁଝାମଣା ଲାଗି ଅଗ୍ରଗତି ଘଟୁଥିବାବେଳେ ଇରାନର ଆକ୍ରମଣାତ୍ମକ ସ୍ଥିତିକୁ ନେଇ ଆମେରିକା ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଆମେରିକାର ସେନା ଶିବିରଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଇରାନ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିଲାଗି ତାକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ସମୟରେ ଚିହ୍ନଟ ହେଉଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅଗ୍ନି ନିରାପତ୍ତା ଯାଞ୍ଚ ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଉନ୍ନତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଦ୍ୱାରା ପରିଚାଳିତ ହୋଇ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ସମୟ ମଧ୍ୟରେ ମୋଦି ସରକାର ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଉପସ୍ଥାପନା କରୁଛି। ଆଜି ଆମେ ଗରିବ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ ଜାଣିବା। ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଗରିବଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ ପାଇଁ ବାସଗୃହ ହେଉଛି ମୋଦି ସରକାରଙ୍କର ପ୍ରମୁଖ କେନ୍ଦ୍ରବିନ୍ଦୁ। ଗ୍ରାମୀଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ପାଇଁ ରାଜ୍ୟଗୁଡ଼ିକୁ 4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ବାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10 କୋଟି 55 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣା ଏଲ୍ପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି।

ସଂସ୍କୃତି ମନ୍ତ୍ରାଳୟ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତା ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘାଟିରେ ସମୟ ବର୍ତ୍ତମାନ ସକାଳ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ପ୍ରଯୋଜନା ନାଗଭୂଷଣ ମାଝୀ। ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା।

ପ୍ରଚାର କଲୁ ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝି, ଉପସ୍ଥାପନାରେ ଥିଲେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସଦା। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ନିଜସ୍ୱ ରଚନାରୁ ଗାଇଛନ୍ତି କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାଞ୍ଜଳି। ଗୀତାଞ୍ଜଳିର ସଙ୍ଗୀତମୟ ପରିବେଶକୁ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ କରୁଛି। ମୁଁ ନଳିନ ପ୍ରଭା ନନ୍ଦୀ। ଶିଶୁଟି ଜନ୍ମ ପାଖରୁ ଖୋଜେ ତାର ମାଆର ପଣତକୁ। ମାଆର ପଣତ ତାର ଅମୋଘ ସୁରକ୍ଷାର କବଚ। ମା ପଣତ ଛାଇରେ ରହି ହସ ଖୁସି ଓ ନିର୍ଭୟରେ କଟିଥାଏ ତାର ବାଲ୍ୟକାଳ। ମାଆର ପଣତ ଛାଇରେ ରହି ଶିଶୁଟି ସ୍ୱର୍ଗ ଦେଖିଥାଏ।

ମାତ୍ର ସେହି ଶିଶୁଟି ଯେତେବେଳେ ଯୌବନରେ ପାଦ ଦିଏ ସେତେବେଳେ ମାଆର ପଣତ ଛାଡ଼ି ଖୋଜେ ପ୍ରେମିକାର ପଣତ, ଦେଖେ ଅସୁମାରୀ ସ୍ୱପ୍ନ। ପ୍ରେମିକାର ପଣତ ସ୍ୱପ୍ନ ତାର ମନ ହୃଦୟକୁ ଏପରି ଘୋଡ଼େଇ ଦେଇଥାଏ ଯେ ସେହି ପଣତ ତଳେ ସେ ଦେଖେ ତାର ରଙ୍ଗୀନ ଦୁନିଆ।

ଖାଲି ରଙ୍ଗୀନ ଦୁନିଆ ନୁହେଁ, ଏହି ପଣତ ତଳେ ପାଏ ସେ ବସନ୍ତର ସୌନ୍ଦର୍ଯ୍ୟ ଓ ଫଗୁଝରା ଫଗୁଣାର ସୁବାସ, ମଧୁଚାରା ବସନ୍ତର ସୁବାସ ଓ ପ୍ରୀତି ଭିଜା ମନଟିଏ ମଧ୍ୟ।

ଖାଲି ମଣିଷ କାହିଁକି? ଜଗତର ଗୁରୁ କୃଷ୍ଣ ମଧ୍ୟ ରାଧାଙ୍କ ପଣତକାନି ପାଇଁ ଯମୁନା କୂଳରେ ଅପେକ୍ଷା କରି ରହୁଥିଲେ। ରାଧା ମଧ୍ୟ କୃଷ୍ଣଙ୍କୁ ଦେଖା କରିବା ପାଇଁ ପାଣି ନେବା ବାହାନାରେ ଯମୁନା କୂଳକୁ ଆସୁଥିଲେ। ରାଧା କୃଷ୍ଣଙ୍କର ମିଳନ ହୁଏ। କୃଷ୍ଣ ରାଧା ପ୍ରେମରେ ପାଗଳ ହୋଇ ରାଧାଙ୍କୁ ନ ଛାଡ଼ିବା ପାଇଁ ତାଙ୍କ ପଣତ ଭିଡ଼ି ଧରନ୍ତି। ମାତ୍ର ରାଧା ଅଭିମାନରେ ତାଙ୍କର ପଣତ ଛାଡ଼ିବାକୁ କହନ୍ତି। ଏହି ମିଳନରେ ଚହଲି ଯାଏ ଯମୁନା ନଦୀର କଳା ଘୁମୁର ପାଣି।

0: କାର ଚାଲ ହଉ
1: ଖରା ପାଣି ପବନ ସବୁ ସମାଧାନ କରତେ ହଉ
0: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପ ସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
0: କେଠେ ମିଳୁଛି ହେତେ ସୁବିଧା
2: ଜାଣିନ କି ହୋ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲ ମେନ୍ ଟ୍ରାଫିକ।

ପ୍ରିୟାର ପଣତକାନୀ ଭଲ ପାଇବାକୁ ଏମିତି ବଢ଼ାଇ ଦିଏ ଯେ ପ୍ରେମିକର ପିଲାଳିଆମୀ ଏବଂ ପ୍ରେମମୟ ଦୁଷ୍ଟାମୀ ଯୋଗୁଁ ପ୍ରେମିକାଟି ସମାଜରେ ବାରମ୍ବାର ଅପଦସ୍ଥ ହୋଇଥାଏ। କେମିତି ଅପଦସ୍ଥ ହୁଏ ଆସନ୍ତୁ ଶୁଣିବା।

କଳାମେଘ ଭାସିଗଲେ ବାଦଲ ଚହଲିଯାଏ, ସେହିପରି କାହାର ଘନ ନୀଳ ଆଖିରେ କେଉଁ ପ୍ରେମିକାର ଆଞ୍ଚଲର ଛାଇ ପଡ଼ିଯାଏ, ତେବେ ସେହି ଚଞ୍ଚଳ ପ୍ରେମିକଟିର ମନ ଆନମନା ହୋଇଉଠେ।

ସତରେ ଶ୍ରୋତାବନ୍ଧୁ, ନାରୀର ବେଶଭୂଷା, ଶାଢ଼ୀ ଓ ତାର ପରିପାଟି ବେଶ ମନମୁଗ୍ଧକର। ନାରୀର ଆଞ୍ଚଲରେ ବନ୍ଧା ହୋଇଥାଏ ସ୍ନେହ, ପ୍ରେମ, ଦରଜ, ପ୍ରତିଶ୍ରୁତି ଇତ୍ୟାଦି। ଏହି ପଣତର ସ୍ୱପ୍ନଗଣ୍ଠିକୁ ଯିଏ ଖୋଲିପାରିବ ସେ ହିଁ ପାଇପାରିବ ସଂସାରର ସବୁକିଛି।

ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମରେ ଲେକରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରରେ ସମୟ ବର୍ତ୍ତମାନ ଦିନ 12:00।

ପ୍ରଚାର କଲୁ ଚହଲା କାର୍ଯ୍ୟକ୍ରମରେ ଝୁମର ଝୁମର ପରିବେଷଣ କରିଥିଲେ ଅରୂପ କୁମାର ମହାନ୍ତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ ଉପସ୍ଥାପନା ଶର୍ମିଷ୍ଠା ମହାନ୍ତି ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ମହିଳା ମହଲ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଏକ ଆଲୋଚନା, ମହିଳାମାନଙ୍କର ସମ୍ପତ୍ତିଗତ ଅଧିକାର। ଆଲୋଚନା କରୁଛନ୍ତି ଡକ୍ଟର ବିନୋଦିନୀ ରଥ।
1: ଭାରତରେ ବିଭିନ୍ନ ଜାତି, ଧର୍ମ ଓ ସମ୍ପ୍ରଦାୟ ଲୋକ ବସବାସ କରନ୍ତି, ଯେମିତିକି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଇତ୍ୟାଦି, ଜୈନ ଏହିସବୁ। ଯେହେତୁ ଆମ ଦେଶ ପୁରୁଷ ପ୍ରାଧାନ୍ୟ ସମାଜ ଓ ଦେଶ ମଧ୍ୟ, ତେଣୁ ପୁରୁଷମାନେ ସବୁ କ୍ଷେତ୍ରରେ ପ୍ରାୟ ପ୍ରାଧାନ୍ୟ ବିସ୍ତାର କରିଥାନ୍ତି। ଦ୍ୱିତୀୟ କଥା ହେଲା ସମ୍ପତ୍ତିଗତ ଅଧିକାର କ୍ଷେତ୍ରରେ ଧର୍ମର ମହତ୍ତ୍ୱ ବେଶୀ, କାରଣ ପ୍ରତ୍ୟେକ ସମ୍ପ୍ରଦାୟ ଓ ଧର୍ମର ଲୋକ ନିଜ ନିଜ ଧର୍ମ ଓ ବିଚାରଧାରା ଆଧାରରେ ଏହାକୁ ବ୍ୟାଖ୍ୟା କରିଥାନ୍ତି। ଆଉ ଗୋଟେ କଥା ହେଲା ସବୁ ଧର୍ମ ପାଇଁ ଆମ ଦେଶରେ ଗୋଟିଏ ଆଇନର ବ୍ୟବସ୍ଥା ମଧ୍ୟ ନାହିଁ, ତେଣୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ବିଭିନ୍ନ ଦିଗରୁ ବିଚାରକୁ ନେଇ ଠିକ୍ କରାଯାଇଥାଏ। ସେ କେଉଁ ଧର୍ମ, ବିବାହିତା ନା ଅବିବାହିତା, ସ୍ୱାମୀଠାରୁ ଅଲଗା ରହୁଛନ୍ତି ନା ଛାଡ଼ପତ୍ର ଦେଇଛନ୍ତି, କେଉଁ ରାଜ୍ୟର ବା ଜାଗାର ଇତ୍ୟାଦି ଇତ୍ୟାଦି। ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାରକୁ ସୁରକ୍ଷା ଦେବା ପାଇଁ ଆମର ହିନ୍ଦୁ ଉତ୍ତରାଧିକାରୀ ଆଇନ, ଦ ହିନ୍ଦୁ ସକ୍ସେସନ୍ ଆକ୍ଟ 1956 ପ୍ରଣୟନ କରାଯାଇଛି। ହିନ୍ଦୁର ଉତ୍ତରାଧିକାରୀ ଆଇନ 1956, ଏହି ଆଇନ 1956 ମସିହାରେ ପ୍ରଣୟନ କରାଯାଇଛି ଏବଂ 2005 ଏହା ସଂଶୋଧନ ହୋଇଛି। ଏହି ଆଇନଟି ହିନ୍ଦୁ ସମେତ ବୌଦ୍ଧ, ଶିଖ ଓ ଜୈନ ଧର୍ମାବଲମ୍ବୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ, ଓ କେଉଁମାନେ ହିନ୍ଦୁ ଧର୍ମ ପ୍ରବେଶ ମାନେ ଗ୍ରହଣ କରିଛନ୍ତି କିମ୍ବା ପୁନଃଗ୍ରହଣ କରିଛନ୍ତି ସେଇମାନଙ୍କ ପାଇଁ ବି ଏଇଟା ଲାଗୁ ହେବ। ଆଉ ଗୋଟେ ହେଉଛି ଶିଶୁର ବାପା କିମ୍ବା ମା ଯଦି ହିନ୍ଦୁ ହେଇଥିବେ ତାହେଲେ ବି ସେମାନଙ୍କ ପାଇଁ ମଧ୍ୟ ଏଇଟା ଲାଗୁ ହେବ। ଏଇ ସଂଶୋଧିତ ଆଇନ ଅନୁସାରେ ମହିଳା ଓ ପୁରୁଷ ଉଭୟଙ୍କର ଅଂଶର ସମାନ ଅଧିକାର ରହିବ।

କୌଣସି ପ୍ରକାରରେ ପାଇଥିବା ସମ୍ପତ୍ତି ଗୁଡିକ ମଧ୍ୟ ଏହି ତାର ଅନ୍ତର୍ଭୁକ୍ତ ହେବ। ଘରେ ଏହି ଧାରା ହିନ୍ଦୁ ମହିଳା ଯେଉଁ ସମ୍ପତ୍ତି ଉପହାର ବା ଉଇଲ ଦ୍ୱାରା ବା ସିଭିଲ କୋର୍ଟଙ୍କ ଆଦେଶ ଓ ନିର୍ଦ୍ଦେଶ ଦ୍ୱାରା ପାଇଥିବା ସମ୍ପତ୍ତି ଆଉ ପ୍ରାଇଜ ବା ଆୱାର୍ଡ ପାଇଥିବା ସମ୍ପତ୍ତି ଭୂ ସମ୍ପତ୍ତିରେ ଲାଗୁ ହୋଇନାହିଁ। ଏଗୁଡ଼ାକରେ ସମ୍ପୂର୍ଣ୍ଣ ମାଲିକାନା ବା ସତ୍ତ୍ୱ ନଥାଏ, ଏଇଥିରେ ଅଙ୍କୁଶ ଲାଗିଥିବା ସମ୍ପତ୍ତି ହିସାବରେ ନେଇଯାଏ। ମାନେ ଯେମିତି ନିଜର ସମ୍ପତ୍ତି ହିସାବକୁ ବିକ୍ରି କରିପାରିବ, କାହାକୁ ଦେଇପାରିବ, କାହାକୁ ଦାନ କରିପାରିବ, କାହାକୁ ଉପହାର ଦେଇପାରିବ, ଯେମିତି ଅଛି ଏଇଗୁଡ଼ିକରେ କିଛି ଅଙ୍କୁଶ ଲଗାଯାଇଛି। ଏଇଟା ଲିମିଟେଡ୍ ସମ୍ପତ୍ତିଗତ ଅଧିକାର। ଜଣେ ହିନ୍ଦୁ ମହିଳା ତାଙ୍କ ଶ୍ୱଶୁର, ସ୍ୱାମୀ ଓ ପିତାଙ୍କ ଠାରୁ ଉପହାର ବା ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ପାଇଥାନ୍ତି, ତେବେ ସେହି ମହିଳାଙ୍କ ପୁଅ ଝିଅ ସେହି ମାଆର ଭାଗ ପାଇପାରିବେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ପୁଅ ଏବଂ ଝିଅ ବଞ୍ଚିଥିବା ପୁଅ ଝିଅ ମଧ୍ୟ ଅନ୍ତର୍ଭୁକ୍ତ ହେବେ। ଯଦି ତାଙ୍କର ପୁଅ ଝିଅ ମରିଯାଇଛନ୍ତି, ତାଙ୍କ ପୁଅ ଝିଅ ଯଦି ବଞ୍ଚିଛନ୍ତି ସେଇମାନେ ଭାଗ ପାଇବେ। ଜଣେ ହିନ୍ଦୁ ମହିଳାଙ୍କର ମୃତ୍ୟୁ ପରେ ତାଙ୍କର ସମ୍ପତ୍ତି ଯାହାକି ସେ ଉତ୍ତରାଧିକାରୀ ସୂତ୍ରରେ ତାଙ୍କ ପିତାମାତା, ସ୍ୱାମୀ, ଶ୍ୱଶୁରଙ୍କ ଠାରୁ ମିଳିଥିବ ତାହା କିପରି ଭାଗ। ଏକରେ ତାଙ୍କ ପୁଅ ଝିଅ ଓ ସ୍ୱାମୀ ମଧ୍ୟରେ ସ୍ୱାମୀ ପାଇବେ, ଦୁଇରେ ପିତାଙ୍କ ସ୍ୱାମୀଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରେ ଭାଗ ହେବ, ତିନି ହେଲା ପିତାଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଭାଗ ହେବ, ଚାରି ହେଲା ମାଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବା ତାକୁ ଇଂଲିଶରେ କହନ୍ତି ଆଗ୍ନେଟ ମାନଙ୍କ ମଧ୍ୟରେ ଭାଗ କରେ। ଯଦି କେହି ଗୋତ୍ରକ ବା ପିତୃଜ୍ଞାତି ନଥାନ୍ତି ତେବେ ସମ୍ପୃକ୍ତ ସମ୍ପତ୍ତିକୁ ମାତୃଜ୍ଞାତି ବା ସଜାତି ବା ତାକୁ କଗ୍ନେଟ ବୋଲି କୁହାଯାଏ ଇଂଲିଶରେ, ବା ସମ୍ପର୍କୀୟମାନଙ୍କ ମାଆଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଭାଗ କରାଯିବ। ନଭେମ୍ବର 21, 2015 ଦେଶର ସର୍ବୋଚ୍ଚ ଅଦାଲତ ତ୍ରିପୁରା ହାଇକୋର୍ଟ ଆଦେଶ ବିରୁଦ୍ଧରେ ଜଣେ ମହିଳାଙ୍କ ଦ୍ୱାରା ଆଗତ ଏକ ପାରିବାରିକ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନଗତ ଭାବେ ସ୍ୱାମୀ ଓ ସ୍ତ୍ରୀ ଅଲଗା ବାସ କରୁଥିଲେ ମଧ୍ୟ ସ୍ତ୍ରୀ ଧନ ଉପରେ ସ୍ତ୍ରୀର ସମ୍ପୂର୍ଣ୍ଣ ଅଧିକାର ରହିଛି। ଅଦାଲତ ଏହି ରାୟ ଦେବା ଦ୍ୱାରା ସମଗ୍ର ଦେଶରେ ସ୍ତ୍ରୀ ଧନ ନେଇ ରହିଥିବା ମତାମତ ଓ କାର୍ଯ୍ୟକାରୀକୁ ନୂଆ ଦିଶା ପ୍ରଦାନ କରିବା ସହିତ ଘରୋଇ ହିଂସା ନିବାରଣ ଆଇନ 2005 ଧାରା 12 ସ୍ୱତନ୍ତ୍ର, ସଶକ୍ତ ଓ ବାସ୍ତବବାଦୀ କରିଛି। ସ୍ତ୍ରୀ ଧନ ଅଧିକାରରୁ କୌଣସି ସ୍ତ୍ରୀକୁ ବଞ୍ଚିତ କରିବା ବା ତାକୁ ଫେରେଇବା ଅଗ୍ରାହ୍ୟ କଲେ ଏହା ଘରୋଇ ହିଂସା ବୋଲି ବିବେଚନା କରାଯିବ। ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଏଥିପାଇଁ ଆଇନଗତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ। ଏହି ରାୟ ଯୌତୁକ ଓ ସ୍ତ୍ରୀଧନ ଯେଉଁ ବୃହତ ପାର୍ଥକ୍ୟ ରହିଛି ତାକୁ ପୁଣି ଥରେ ପ୍ରକାଶ କରିଛି ଓ ସମସ୍ୟା ସମାଧାନର ବାଟ ଖୋଲି ଦେଇଛି। ତୃତୀୟ କଥା ହେଉଛି ସ୍ତ୍ରୀଧନ ଉପରେ ଅଧିକାରରୁ ବଞ୍ଚିତ କରୁଥିବା ସ୍ୱାମୀ ଓ ପରିବାର ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ। ଭାରତୀୟ ଦଣ୍ଡବିଧି ଆଇନ ବା IPC ଧାରା 405 ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଏହାଦ୍ୱାରା ସାମାଜିକ ଶୃଙ୍ଖଳା ଓ ପାରିବାରିକ ହିଂସାକୁ ପ୍ରତିରୋଧ କରାଯାଇପାରିବ। ଯଦିଓ 1985 ସୁପ୍ରିମକୋର୍ଟ ପ୍ରତିଭା ରାଣୀ ବନାମ ସୁରଜ କୁମାରଙ୍କ ମାମଲାର ବିଚାର କରି ସ୍ତ୍ରୀଧନ ଉପରେ ମହିଳାଙ୍କ ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ରାୟ ଦେଇଥିଲେ, କିନ୍ତୁ ପରେ ଏହାର ଗୁରୁତ୍ୱ କମିଯାଇଥିଲା। 2015 ରାୟ ଫଳରେ ପୁଣି ଥରେ ମହିଳାମାନଙ୍କର ଅଧିକାର ସାବ୍ୟସ୍ତ ହେବା ସହିତ ସେମାନେ ସମ୍ମାନ ସହକାରେ ବଞ୍ଚିପାରିବେ। ଏହି ରାୟ ପ୍ରଦାନ ସମୟରେ ଦେଶରେ ମହିଳା ସଶକ୍ତିକରଣ ପର୍ବର ମଧ୍ୟ ପ୍ରାରମ୍ଭ ହୋଇଥିଲା। ବୁଦ୍ଧିଜୀବୀଙ୍କ ମତରେ ଏହି ରାୟ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ କେତେକ କ୍ଷେତ୍ରରେ ଏହା ସାମାଜିକ ଓ ପାରିବାରିକ ସମସ୍ୟା ସୃଷ୍ଟି କରିବ। ଯେଉଁ ମହିଳାମାନେ ସ୍ୱାର୍ଥପର ଥିବେ ତାଙ୍କର ସ୍ୱାର୍ଥ ସାଧନରେ ବାଟ ଫିଟାଇବ। ମିଥ୍ୟା ଆରୋପ ପରିବାର ଓ ସ୍ୱାମୀଙ୍କ ବିରୁଦ୍ଧରେ ଆଣି ଧନ ସମ୍ପତ୍ତି ନେବା ଉଦ୍ଦେଶ୍ୟରେ ଉଦ୍ୟମ କରି ଫୌଜଦାରୀ ମକଦ୍ଦମା କରିବା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କକୁ ସବୁଦିନ ପାଇଁ କବର ଦେବା ସହିତ ସମାନ। କିନ୍ତୁ କଥା ହେଉଛି ଯଦି ଫୌଜଦାରୀ ପରିବର୍ତ୍ତେ ଦିୱାନୀ ମାମଲା କରାଯାଇଥାନ୍ତା ତେବେ ହୁଏତ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ପୁନଃସ୍ଥାପନ କରାଯିବାର ସମ୍ଭାବନା ରହିଥାନ୍ତା ଏବଂ ଘରୋଇ ହିଂସା ରୋକାଯାଇପାରନ୍ତା। ସର୍ବୋଚ୍ଚ ନ୍ୟାୟାଳୟର ରାୟ ସାମାଜିକ ବ୍ୟବସ୍ଥାକୁ ଓ ଆର୍ଥିକ ଦିଗକୁ ମଧ୍ୟ ପ୍ରଭାବିତ କରିବ। ଯୌତୁକ ଏବଂ ସ୍ତ୍ରୀଧନ ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବା ସହିତ ସ୍ତ୍ରୀଧନ ବଳରେ ସ୍ୱାମୀର ଏବଂ ପରିବାରର ଯେଉଁ ପ୍ରଭାବ ରହିଥିଲା ତାହା ଦୂର ହେବ, କାହିଁକିନା ସ୍ତ୍ରୀଧନଟା ସେମାନେ ବ୍ୟବହାର କରୁଥିଲେ ନା। ଏବଂ ଏହି ସ୍ତ୍ରୀଧନ ପରିବାର ମଧ୍ୟରେ ନାରୀର ଆର୍ଥିକ ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଓ ସେମାନଙ୍କୁ ଆର୍ଥିକ ନିରାପତ୍ତା ମଧ୍ୟ ପ୍ରଦାନ କରିବ। ହିନ୍ଦୁ ଉତ୍ତରାଧିକାରୀ ଆଇନର ଧାରା 23 ଅନୁଯାୟୀ ପ୍ରଥମ ଶ୍ରେଣୀ ମହିଳାମାନଙ୍କର ରହିବା ଘର ଉପରେ ଅଧିକାରରେ ଅଙ୍କୁଶ ଲଗାଯାଇଥିଲା।

0: ବିବାହିତ ମହିଳା ତାର କିଛି ଅଧିକାର ଘରେ ରହିବା ପାଇଁ ନଥିଲା। ଯଦି ସେ ଅବିବାହିତ ସ୍ୱାମୀ ଛାଡ଼ପତ୍ର ଦେଇଥିବ ବା ଘରୁ ବିତାଡ଼ିତ କରିଦେଇଥିବ କିମ୍ବା ତାଙ୍କ ସ୍ୱାମୀଙ୍କ ଘରୁ ଠାରୁ ସେ ଅଲଗା ରହୁଥିବେ ତେବେ ତାଙ୍କୁ ଘରେ ରହିବାକୁ ଦିଆଯାଉଥିଲା। 1956 ପରେ ଜଣେ ହିନ୍ଦୁ ଝିଅ ଅଂଶୀଦାର ହେବା ଦ୍ୱାରା ବାପା ଭାଇଙ୍କ ସାଙ୍ଗରେ ସେ ମଧ୍ୟ ଜଣେ ଅଂଶୀଦାର ହେବେ। ତେଣୁ 205 ଆଇନର ସଂଶୋଧନ ଦ୍ୱାରା ଯାହା ସବୁ ଅଙ୍କୁଶ ରହିଥିଲା ତାହା ଦୂର ହୋଇଛି ଓ ଜଣେ ଝିଅ ବର୍ତ୍ତମାନ ଘରେ ବି ବିଭାଜନ ପାଇଁ ଦାବି କରିପାରିବ, ତେଣୁ ସେ ଘରେ ରହିପାରିବ ଆରାମ। ତେଣୁ ଦେଖିବା ମୁସଲିମ ମହିଳାଙ୍କ ସମ୍ପତ୍ତିଗତ ଅଧିକାର କ'ଣ। ମୃତ ବ୍ୟକ୍ତି ସମାନ ପ୍ରକାରର ପାଖ ସମ୍ପର୍କ ସମ୍ପତ୍ତି ଉପରେ ସମାନ ଅଧିକାର ଅଛି। ତାପରେ ପୁରୁଷ ମହିଳାଙ୍କ ଠାରୁ ଦୁଇଗୁଣ ସମ୍ପତ୍ତି ଭାଗ ହିସାବରେ ପାଇବେ। କୌଣସି ବ୍ୟକ୍ତିର ଜୀବନକାଳ ମଧ୍ୟରେ ସମ୍ପତ୍ତି ଭାଗ କରାଯାଏ ନାହିଁ, ପାଖ ଉତ୍ତରାଧିକାରୀମାନେ ହିଁ ସମ୍ପତ୍ତିର ଉତ୍ତରାଧିକାରୀ ହେବେ। ଜଣେ ମହିଳାଙ୍କର ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ଉପରେ ଅଧିକାର ଅଛି। ସେ ମେହେର ବା ଭରଣ ପୋଷଣ ପାଇବାକୁ ହକଦାର। ସେହି ମହିଳା ଜଣେ ଝିଅ ବିଧବା ଜେଜେମା ମା ପୁଅର ଯେଉଁ ହିସାବରେ ସମ୍ପତ୍ତି ପାଇପାରିବେ। ଜଣେ ବିଧବା ଯଦି ଛୁଆ ପିଲା ଥାନ୍ତି ତାହେଲେ ସେ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିର 8/1 ଓ ଯଦି ଛୁଆ ପିଲା ନଥାନ୍ତି 4/1 ପାଇପାରିବେ। ଯଦି 2 ବିଧବା ଥାନ୍ତି ତାହେଲେ ମହିଳା ମିଶି ମହିଳା 1/8 କିମ୍ବା 1/4 ସମ୍ପତ୍ତିର ପାଇପାରିବେ। ଜଣେ ମୁସଲମାନ ଝିଅର ଭାଇ ନଥିଲେ ସେ ସମ୍ପତ୍ତିର 1/2 ପାଇବ ଓ ଭାଇ ଥିଲେ ଭାଇ ଭାଗର 1/2 ପାଇବ। ଜଣେ ପୁରୁଷ ମହିଳାଙ୍କ ଭାବରେ 2 ପାଇବେ। ଜଣେ ମୁସଲିମ ମାଆର ଛୁଆ ପିଲା ଥିଲେ ତା ପୁଅ ସମ୍ପତ୍ତିର 1/3 ପାଇବ ଓ ଛୁଆ ପିଲା ନଥିଲେ 1/6 ପାଇବ। ଜେଜେମା ଓ ଆଈ 1/6 ସମ୍ପତ୍ତି ପାଇବାକୁ ହକଦାର। ମେହେର ମୁସଲିମ ବିବାହର ଏକ ଅବିଚ୍ଛେଦ। ବିବାହ ବିଚ୍ଛେଦରେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀ ମେହେର ଫେରିବାକୁ ବାଧ୍ୟ। ଇଚ୍ଛାପତ୍ର ଓ ୱାସିୟତ ଆଉ ଇଚ୍ଛାପତ୍ର ବିଷୟରେ ବି ଜଣେ ମୁସଲମାନ ନିଜ ସମ୍ପତ୍ତିର 1/3 ଅଧିକ ୱାସିୟତ କାହାକୁ ଦେଇପାରିବେ ନାହିଁ। ତୃତୀୟ ଅଂଶରୁ ବେଶୀ ଦେଇପାରିବେନି କାହାକୁ ୱାସିୟତର। କିନ୍ତୁ ଜଣେ ମହିଳାଙ୍କ ନିଜର ରକ୍ତ ସମ୍ପର୍କ ନଥିଲେ ସେ ସ୍ୱାମୀଙ୍କ ନାମରେ 2/3 ସମ୍ପତ୍ତିକୁ ୱାସିୟତ ମାଧ୍ୟମରେ ଦେଇପାରିବେ। ଏଇ ତ ଗଲା ମୁସଲିମ ମହିଳାମାନଙ୍କ ସମ୍ପତ୍ତିଗତ ଅଧିକାର। ବର୍ତ୍ତମାନ ଆମେ ଆଲୋଚନା କରିବା ଖ୍ରୀଷ୍ଟିଆନ ମହିଳାଙ୍କ ସମ୍ପତ୍ତିଗତ ଅଧିକାର। ଖ୍ରୀଷ୍ଟିଆନ ମାନଙ୍କ ଭାରତୀୟ ଉତ୍ତରାଧିକାରୀ ଆଇନ ଯୋଉ 1925 ଦ ଇଣ୍ଡିଆନ ସକ୍ସେସନ ଆକ୍ଟ 1925 ଅନୁସାରେ ଜଣେ ଖ୍ରୀଷ୍ଟିଆନ ବିଧବା ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିର 1/3 ପାଇବାକୁ ହକଦାର। ଅନ୍ୟ 2/3 ସମ୍ପତ୍ତିର ସମସ୍ତ ସନ୍ତାନ ସେ ପୁଅ ହେଉ ବା ଝିଅ ସମାନ ଭାଗ ପାଇବାକୁ ହକଦାର। ଜଣେ ଝିଅର ବିବାହ ପରେ ମଧ୍ୟ ନିଜ ପୌତୃକ ସମ୍ପତ୍ତିରେ ଅନ୍ୟ ପୁଅ ଓ ଝିଅଙ୍କ ସହିତ ସମାନ ଭାଗ ପାଇବ। ମୃତ ବ୍ୟକ୍ତିର ପୁଅ କିମ୍ବା ଝିଅ ତାଙ୍କ ପିତାଙ୍କ ସମ୍ପତ୍ତି ପାଇବାରେ ହକଦାର। ବିବାହ ସମୟରେ ମହିଳାଙ୍କୁ ଦିଆଯାଇଥିବା ଉପହାର ଗୁଡିକ ସେହି ମହିଳାଙ୍କର ସମ୍ପତ୍ତି ରୂପେ ପରିଗଣିତ ହେବ। ଏହି ସମ୍ପତ୍ତିକୁ ଭାଗ କରାଯାଇ ପାରିବ ନାହିଁ। ଗର୍ଭସ୍ଥ ସନ୍ତାନର ମଧ୍ୟ ନିଜ ପୌତୃକ ସମ୍ପତ୍ତିରେ ଅନ୍ୟ ସନ୍ତାନଙ୍କ ପରି ସମାନ ଅଧିକାର ଅଛି। ଖ୍ରୀଷ୍ଟିଆନ ମହିଳାଙ୍କ ଭରଣ ପୋଷଣ ଦାୟିତ୍ୱ ତାଙ୍କ ସ୍ୱାମୀଙ୍କର ଓ ସ୍ୱାମୀ ମରିଗଲା ପରେ ତାଙ୍କ ସନ୍ତାନମାନେ ସେହି ମହିଳାଙ୍କର ଭରଣ ପୋଷଣ କରିବେ। ଝିଅର ବିବାହ ବେଳେ ଯଦିଓ କନ୍ୟା ପିତା ଉପହାର ଓ ଅନ୍ୟ ଜିନିଷ ବାବଦରେ ଟଙ୍କା ଖର୍ଚ୍ଚ କରିଥାନ୍ତି ସେ ନିଜ ପିତାଙ୍କ ସମ୍ପତ୍ତିରୁ ଭାଗ ପାଇବାକୁ ହକଦାର।
1: ହଁ ଭଉଣୀ, ମହିଳାମାନଙ୍କର ସମ୍ପତ୍ତିଗତ ଅଧିକାର ସମ୍ପର୍କରେ ତ ଶୁଣିଲେ। ଆଲୋଚନା କରିଥିଲେ ଡକ୍ଟର ବିନୋଦିନୀ ରଥ।

0: ହଁ ଭଉଣୀ,
1: ଏଥର ଆସନ୍ତୁ ଶୁଣିବା ଜଣେ ଭଉଣୀଙ୍କ ସହ ହୋଇଥିବା କଥାବାର୍ତ୍ତା। କ'ଣ ଭଉଣୀ ଆପଣଙ୍କ ନାଁଟା?
2: ମୋ ନାମ ସୁଦୀପ୍ତା ଦାସ, ମୋ ଘର ଏଇ ବାରିପଦା ଦେଉଳ ସାହିରେ।
1: ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
2: ଘରେ ସ୍ୱାମୀ, ଶାଶୁ, ଶ୍ୱଶୁର, ପିଲାମାନେ। ପିଲାମାନେ ଯଦିଓ ଅବଶ୍ୟ ବାହାରେ ଚାକିରି ସୂତ୍ରରେ ରହୁଛନ୍ତି ପଢ଼ାପଢ଼ି ପାଇଁ, ଆଉ ଆମେ ଶାଶୁ, ଶ୍ୱଶୁର, ମୁଁ, ମୋ ସ୍ୱାମୀ, ଚାରିଜଣ।
1: ଆପଣ ତ ସବୁଦିନେ ରୋଷେଇ କରୁଥିବେ, ଯେତେବେଳେ ରୋଷେଇ କରୁଛନ୍ତି କେଉଁ ଦିଗ ପ୍ରତି ଦୃଷ୍ଟି ଦେଇକି କରନ୍ତି? କାହିଁକି ନା ଏବେ ଲୋକମାନଙ୍କର ପ୍ରାୟ ରୁଚି ବଦଳିଲାଣି।
2: ନାଇଁ, ପ୍ରଥମ ତ ରୋଷେଇ ଘରେ ଗୋଟେ ଗୃହିଣୀ ପଶିବ ମାନେ ପ୍ରଥମ ଧ୍ୟାନ ଦେବ ସଫା ସୁତୁରା, ତାପରେ ରହିଲା।
1: ତେବେ ବୟସ୍କ ଲୋକ ଯେହେତୁ ଅଛନ୍ତି ଆପଣଙ୍କ ପରିବାରରେ, ପ୍ରତ୍ୟେକ ଦିନ ପଚାରିବା ପାଇଁ ପଡ଼େ?
2: ନିଶ୍ଚୟ ପଚାରିବା ପାଇଁ ପଡ଼େ।

0: ତାପରେ ଯେହେତୁ ଏତେ ବର୍ଷର ଅଭିଜ୍ଞତା ହେଇଗଲାଣି ଆଉ ଜାଣିଯାଇଛି ଯେ କିଏ କେଉଁଟା କଲେ ଆଜି ପସନ୍ଦ କରିବେ, ସେମିତି ତାଙ୍କ ଇଚ୍ଛା ମୁତାବକ କରିଦିଏ, ନିଜ ଇଚ୍ଛାରେ ବି କରେ।
1: ପରିବାରରେ ବୟସ୍କ ଲୋକ ବି ଅଛନ୍ତି, ଆପଣମାନେ ମଧ୍ୟମ ବୟସ୍କ ବି ଅଛନ୍ତି, ପିଲାମାନେ ଅଛନ୍ତି, ତିନି ପିଢ଼ିର ରୁଚିକୁ ନେଇକି କେମିତିକା ଆପଣ ସମନ୍ୱୟ ରକ୍ଷା କରିକି କରୁଛନ୍ତି?
0: ନାଇଁ, ସମନ୍ୱୟ ତ ସବୁଦିନ ରଖି ହୁଏନି, ବେଳେବେଳେ ରଖିବା ପାଇଁ ପଡ଼େ, ବେଳେବେଳେ ସମସ୍ତଙ୍କ ରୁଚି ନେଇ ଭିନ୍ନ ଭିନ୍ନ ପ୍ରକାର ରାନ୍ଧିବା ପାଇଁ ପଡ଼େ।
1: ଭିନ୍ନ ଭିନ୍ନ ବି ରାନ୍ଧନ୍ତି? ତାହେଲେ ତ ବହୁତ ସମୟ ଆପଣ ରୋଷେଇ ଘରେ ଦଉଥିବେ?
0: ବହୁତ ସମୟ ଯାଏ, ବହୁତ ସମୟ ଯାଏ।
1: ଆଉ ଏଭଳିଆ ବିଭିନ୍ନ ପ୍ରକାରର ଜିନିଷ ତିଆରି କଲା ବେଳକୁ ପ୍ରକାର ବି ବଢ଼ିଯାଉଥିବ?
0: ନିଶ୍ଚୟ ପ୍ରକାର ବଢ଼ିଯାଏ। ତାପରେ ଆମ ଘରେ ଟିକେ ପସନ୍ଦ କରନ୍ତି, ଖାଲି ଯୋଉଟା ଗୋଟେ ସ୍ୱାଦିଷ୍ଟ କିଛି ନିଆରା ବନେଇଲ ମାନେ, ଯିଏ ପାଖ ପଡ଼ୋଶୀ ବନ୍ଧୁବାନ୍ଧବ ଅଛନ୍ତି ତାଙ୍କ ଘରକୁ ବି ଟିକେ ପଠାଅ, ସମସ୍ତେ ଚାଖିବେ। ସେଟା ଆମର ପୂର୍ବପୁରୁଷ ମାନଙ୍କ ପାଖରୁ ଆମେ ଶିଖିଛୁ, ଆଉ ପୁରୁଣା କାଳିଆ ଘରେ ମାନେ ଆମର ସେଟା ସାଇ ପଡ଼ିଶାଙ୍କୁ ନେଇକି ତ ରହିଛୁ, ସେ ଚଳଣୀ ବି ଆମର ଅଛି। ଏଲା ବି
1: ମୁଖ୍ୟତଃ କଣ ଭଲ ରୋଷେଇ ଆପଣଙ୍କୁ ଆସେ?
0: ସବୁ ପ୍ରକାର ରୋଷେଇ ମୁଁ କରିପାରେ, ବିଶେଷ କରି ଆଉ କ'ଣ ମାନେ ଆମର ଶାଶୁ ଶ୍ୱଶୁର ଯେହେତୁ ଆଇଁଷ ଖାଆନ୍ତିନି, ଆମର ସାଧା ରୋଷେଇ ଆମ ଘରେ ବେଶୀ ହୁଏ। ପିଲାମାନେ ଥିଲେ ଆଇଁଷ ଆଣନ୍ତି, ସେମାନେ ତ ଶିଖିଗଲେଣି, ସେମାନେ ସବୁ ନିଜେ ନିଜେ କରନ୍ତି। ଆମର ଏପର୍ଯ୍ୟନ୍ତ ରୋଷେଇ ଘରେ ଆମିଷ ପଶିନି, ବାହାର ଚୁଲିରେ ରୋଷେଇ ହୁଏ, ନହେଲେ ସବୁ ପ୍ରକାରର ସାଧା ପିଠା।
1: ଆଜି କ'ଣ ରୋଷେଇ କରିଛନ୍ତି?
0: ଆଜି ରୋଷେଇ କରିକି ଆସିଲି, ସକାଳ ଜଳଖିଆରେ ଇଡ଼ଲି ସମ୍ବର ଚଟଣି କରିଥିଲି, ନଡ଼ିଆ ଚଟଣି। ଶ୍ୱଶୁର କହିଲେ ନଡ଼ିଆ ଚଟଣି କରିବ, ବୁଟ ଚଟଣି ସେ ଖାଇବେନି। ପୁଣି ଶାଶୁଙ୍କର ତାଙ୍କ ଇଚ୍ଛା ହେଲା ପାଣିଆ ଖିଚଡ଼ି ଖାଇବା ପାଇଁ, ତାପରେ ଯେତେ ଜଣ ରହିଲେ ସମସ୍ତଙ୍କ ପାଇଁ ପାଣିଆ ଖିଚଡ଼ି, ଘାଣ୍ଟ ତରକାରୀ, ଭେଣ୍ଡି ଭଜା, ପାମ୍ପଡ଼ ଭଜା ସବୁ କରିକି ଆସିଲି, ଦହି ବାଇଗଣ ଖଟା ସବୁ କରିକି ଆସିଲି।
1: ତେବେ ଆଧୁନିକ ଯେଉଁ ଖାଦ୍ୟ ପ୍ରଣାଳୀ ରହିଛି ବା ଆଧୁନିକ ରୋଷେଇ, ସେ ଭିତରୁ ଆପଣ କ'ଣ ପସନ୍ଦ କରନ୍ତି ଭଲ ରୋଷେଇ କରିବା ପାଇଁ?
0: ଆଜିକାଲି ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ହେଉଛି ପିଜା, ବର୍ଗର, ଚିଲିର ଆଇଟମ୍ ସବୁ, ପକୋଡ଼ା ଏସବୁ। ଯଦିଓ ସେ ଚିକେନ୍ ଇଏ ଉପରେ ମୁଁ କରେନି, କାହିଁକି ହୁଏନି ଆମ ଘରେ ବୋଲି, ନହେଲେ ଅନ୍ୟ ପ୍ରକାରର ସାଧା ପିଜା, ବର୍ଗର, ଆଉ ପନିର ପକୋଡ଼ା, ପନିର ମଞ୍ଚୁରିଆନ୍, ଚିଲିର ଆଇଟମ୍ ଯେମିତିକି ଚିଲି ପନିର ହେଲା, ଚିଲି କୋବି, ଭେଜିଟେବୁଲ ମଞ୍ଚୁରିଆନ୍, ସେସବୁ କରି ଶାଶୁ ଶ୍ୱଶୁରଙ୍କୁ ବି ଦିଏ, ପିଲାମାନଙ୍କୁ ବି ଦିଏ ଖାଇବା ପାଇଁ।
1: ତେବେ ଆଜି ଆମ ଭଉଣୀମାନଙ୍କୁ ସାଧା ପିଜା କେମିତି କରନ୍ତି ଟିକେ କହିବେ?
0: ଆଗ ଶୁଖିଲା ଇଷ୍ଟକୁ ତାକୁ ଗରମ ପାଣିରେ ଗୋଟେ ଚାମୁଚ ଇଷ୍ଟ ନେଇ ତାକୁ ଗରମ ପାଣିରେ ଟିକେ ଗୋଳେଇ ରଖିଦେବେ ଅଧଘଣ୍ଟେ। ତାପରେ ମଇଦା, ଗୋଟେ କପ୍ ମଇଦାରେ ସେଇ ଯେଉଁ ଇଷ୍ଟକୁ ତାକୁ ଢାଳି, ତାପରେ ଲୁଣ ଆଉ ଉଷୁମ ପାଣି ତାକୁ ଚକଟି ତାକୁ ଅଧଘଣ୍ଟେ ରଖିଦେବେ। ରଖିସାରିଲା ପରେ ତାକୁ ରୁଟି ଆକାର ମୋଟା ମୋଟା ବେଲି ତାକୁ ମାଇକ୍ରୋ ଓଭେନରେ ପ୍ରଥମେ ତାକୁ ସେକିବେ, ସେକିକି ତାପରେ
1: କେତେ ସମୟ ପର୍ଯ୍ୟନ୍ତ ସେକିବାକୁ ପଡ଼େ?
0: ମାଇକ୍ରୋ ଓଭେନରେ 10 ମିନିଟ୍ ଦେଲେ ହେଇଯିବ ସେଟା। ତାପରେ କାଢ଼ି ଆଣିକି, ତାପରେ ଆପଣ ଯଦି ଆମିଷ ଚିକେନ୍ ଯେମିତିକି ତା ଦେହରେ ଦେବା ପାଇଁ ଚାହିଁବେ ଦେବେ। ଆମ ଘର ତ ପ୍ରାୟ ସାଧାରେ ହୁଏ, ତେଣୁ ଆମର ଛତୁ, କ୍ୟାପ୍ସିକମ୍, ଟମାଟୋ, ପିଆଜ, ଆଉ ଗୋଲମରିଚ ଗୁଣ୍ଡ, ଚିଜ୍, ବଟର୍ ଆଉ ଲୁଣ ସେମିତି ସବୁ ତା ଉପରେ ପୁଣି ସଜାଡ଼ି ଦେଇ ପୁଣି ଆଉ ଥରେ ମାଇକ୍ରୋୱେଭ୍ କରିବା ପାଇଁ ପଡ଼େ।
1: ସେତେବେଳେ କେତେ ସମୟ ଦିଅନ୍ତି?
0: ସେତେବେଳେ ଆଉ 5 ମିନିଟ୍ ଦେଲେ ସେଟା ମେଲ୍ଟ କରିଯାଏ, ଚିଜ୍ ବାହାରି ଆସେ, ସ୍ୱାଦିଷ୍ଟ ହୁଏ ସେଟା।
1: ଏବେ ତ ଆମ୍ବ ମିଳୁଛି, ପାଚିଲା ଆମ୍ବ,
0: ତେଣୁ ଆଜି ଆମ୍ବ କାକରା। ପ୍ରଥମେ କରେଇରେ ଗୋଟିଏ ତାଟିଆ ଭର୍ତ୍ତି ପାଣି ଫୁଟିବା ପାଇଁ ଛାଡ଼ିଦେବା, ପୂର୍ବରୁ ଆମ୍ବରୁ ପ୍ରସ୍ତୁତ ମଣ୍ଡକୁ ସେହି ପାଣିରେ ଢାଳିଦେବା। ସେସବୁ ଫୁଟିଲେ ସେଥିରେ ଆବଶ୍ୟକ ମୁତାବକ ଲୁଣ, ଚିନି ଓ ଗୁଜୁରାତି ଗୁଣ୍ଡକୁ ପକାଇ ଗୋଳାଇଦେବା। ଏହାପରେ ଚାଉଳ, ଚିନା କିମ୍ବା ସୁଜିକୁ ପକାଇ ଭଲ ଭାବରେ ଖଳି ପ୍ରସ୍ତୁତ କରିବା। ଖଳି ଭଲ ଭାବରେ ସିଝିଗଲା ପରେ ତାକୁ 10 ମିନିଟ୍ ପାଇଁ ଘୋଡ଼ାଇ ରଖିଦେବା, ଏବଂ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପୁର ଯଥା ଛେନା, ନଡ଼ିଆ ଓ ଗୁଡ଼କୁ ମିଶାଇ ଯେଉଁ ପୁର କରା ହେଇଥିବ ତାକୁ କାକରା ପିଠା ଗଢ଼ି ତା ମଧ୍ୟରେ ଦେଇ ରିଫାଇନ୍ କିମ୍ବା ଗୁଆ ଘିଅରେ ଛାଣି ଖାଇବାକୁ ଦେବା। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ। ବର୍ତ୍ତମାନ ପୋଟଳ ବି ବଜାରରେ ବହୁତ ପରିମାଣରେ ମିଳୁଛି, ସେଇ ପୋଟଳ ଭଜା ନହେଲେ ପୋଟଳ ତରକାରୀ, ପୋଟଳ ଭର୍ତ୍ତା ଏସବୁ ତ ଖିଆ ହେଉଛି। ଆଜି ଆଉ ଗୋଟେ ପୋଟଳର ଗୋଟେ ମିଠା ଆଇଟମ୍ ମୁଁ କରିବା ପାଇଁ ଯାଉଛି, ତା ନାଁ ହେଉଛି ପୋଟଳ ମାଧୁରୀ। 6 ପୋଟଳକୁ ଭଲ ଭାବରେ ତାର ଚୋପା ଛଡ଼ାଇ ଧୋଇ ତା ଭିତରର ମଞ୍ଜିକୁ କାଢ଼ି ତାକୁ ଅଳ୍ପ ଦୁଧ ଦେଇ ସିଝାଇ ରଖିଦେବା। ଗୋଟିଏ ପାତ୍ର

0: ଦୁଧକୁ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ଅନ୍ୟ ଏକ ପାତ୍ରରେ ଖୁଆ, କାଜୁବାଦାମ ଗୁଣ୍ଡ, କିସମିସ କଟା, ପେସ୍ତା ବାଦାମ କଟା, ନଡ଼ିଆ କୋରା ଓ ଅଳ୍ପ ଚିନି ମିଶାଇ ଭଲ ଭାବରେ ଗୋଳାଇ ରଖିଦେବା। ଏହି ମିଶ୍ରଣକୁ ପୂର୍ବରୁ ରଖିଥିବା ପୋଟଳ ଭିତରେ ଭଲ ଭାବରେ ଭର୍ତ୍ତି କରି ରଖିବା। ଦୁଧ ଫୁଟି ବହଳିଆ ହୋଇଗଲେ ସେଥିରେ କିଛି କଣ୍ଡେନ୍ସ ମିଲ୍କ, ଗୁଣ୍ଡ ଖୁଆ, ଅଳ୍ପ ଚିନି ଓ ଗୁଜୁରାତି ଗୁଣ୍ଡକୁ ମିଶାଇ ପୁଣି ଫୁଟିବା ପାଇଁ ଛାଡ଼ିଦେବା। ପୋଟଳଗୁଡ଼ିକୁ ସେହି ଦୁଧ ମଧ୍ୟରେ ଛାଡ଼ିଦେବା ଓ ଗ୍ୟାସ୍କୁ ବନ୍ଦ କରିଦେବା। ଫ୍ରିଜ୍ରେ ରଖି ତାକୁ ଖାଇବା ପାଇଁ ଦେବା।
1: ପୁଣି ଆଜି ତ ସମୟ ହୋଇଯାଇଛି। ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ପ୍ରଚାର କଲୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଟିକିଏ ପରେ।

ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ. କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ, କହିଲେ ପ୍ରଧାନମନ୍ତ୍ରୀ. ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ. କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା. ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି. ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି. ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି. ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିଭିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି. 2047 ବିକଶିତ ଭାରତ ପାଇଁ ସମାବେଶୀ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି. ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି. ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି. ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ. ସରକାର କୃଷକ କଲ୍ୟାଣ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସ୍ଥାନିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. କେତେକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପିଏମ୍ କିଷାନ ସମ୍ମାନ ନିଧି ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ଚାଷୀଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିବା ସହିତ କୃଷିକ୍ଷେତ୍ରକୁ ଅଧିକ ସଶକ୍ତ କରୁଛି. ପିଏମ୍ କୁସୁମ ଯୋଜନା ଚାଷୀଙ୍କୁ ସୌରଶକ୍ତି ସୁବିଧା ଆଧାରିତ ଚାଷ କାର୍ଯ୍ୟ ପାଇଁ ସହାୟକ ହେଉଛି. ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି ବୋଲି ଶ୍ରୀ ମୋଦି କହିଛନ୍ତି. କିଷାନ କ୍ରେଡିଟ୍ କାର୍ଡ

ଋଣ ସହାୟତାକୁ ଅଧିକ ସହଜ କରିବା ଫଳରେ କୃଷିଜୀବୀ, ମତ୍ସ୍ୟଜୀବୀ ଏବଂ ପଶୁପାଳକ ଏହାର ସୁଫଳ ପାଇପାରୁଛନ୍ତି। ସରକାରଙ୍କ ବିହନରୁ ବଜାର ପର୍ଯ୍ୟନ୍ତ ପଦକ୍ଷେପ କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଶ୍ରୀ ମୋଦି କହିଛନ୍ତି, ଡ୍ରୋନ୍, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଏବଂ ଜୈବିକ ସାର ସହିତ ଜଡ଼ିତ ପଦକ୍ଷେପଗୁଡ଼ିକ ଫସଲ ଉତ୍ପାଦନରେ ବେଶ୍ ସହାୟକ ହୋଇପାରୁଛି। ଚାଷୀଙ୍କୁ ଆଧୁନିକ କୃଷି ସୁବିଧା ପ୍ରଦାନ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି ସଂସ୍କୃତର ଏକ ଉକ୍ତି ଉପରେ ଆଲୋକପାତ କରି କହିଛନ୍ତି, ଜୀବିକା ନିର୍ବାହର ମାଧ୍ୟମ ସହ କୃଷି ସମାଜ ଏବଂ ରାଷ୍ଟ୍ରକୁ ପୁଷ୍ଟିସାର ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କାଶ୍ମୀରଠୁ କଚ୍ଛ ପର୍ଯ୍ୟନ୍ତ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନ

ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲା ରାମଗଡ଼ ଅନ୍ତର୍ଗତ ଏକ 20 କିଲୋୱାଟ ଏଫ୍ଏମ୍ ଟ୍ରାନ୍ସମିଟରକୁ ଉଦ୍ଘାଟନ କରି ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଜୟପୁର ଆକାଶବାଣୀ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବୈଷ୍ଣବ ଏହି ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବା ସହ କହିଛନ୍ତି, ସାମ୍ପ୍ରତିକ ପ୍ରଯୁକ୍ତିବିଦ୍ୟା ଯୁଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖାଯିବା ଆବଶ୍ୟକ। ଏଥିପାଇଁ ଡିଜିଟାଲ ଫାଷ୍ଟ ଏବଂ ହାଇପର ଲୋକାଲ ପଦ୍ଧତିର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାନୀୟ କଳାକାରଙ୍କୁ ପ୍ରସାରଣ ପ୍ଲାଟଫର୍ମ ସହିତ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ଜୟପୁରଠାରେ ପ୍ରତିଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ଡାଟା ସେଣ୍ଟର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପଯୋଗ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ରାଜସ୍ଥାନରେ ରେଳ ବିକାଶ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଏ କ୍ଷେତ୍ର ପାଇଁ ପାଣ୍ଠି ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶର 450 ଅମୃତ ଭାରତ ଷ୍ଟେସନ ମଧ୍ୟରୁ 2 ସିଟର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜୟପୁର ସାଂସଦ ମଞ୍ଜୁ ଶର୍ମା, ପ୍ରସାର ଭାରତୀ ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏବଂ ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ବୈଷ୍ଣବ ଏମ୍ଏନ୍ଆଇଟି ଜୟପୁର ଗସ୍ତ କରି କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଆଧାରିତ ନୂତନ ମେକର ଲ୍ୟାବ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। କେତେକ ବର୍ଗରେ ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ସରକାର ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22, 25, 27 ଏବଂ 30% ଇଥାନଲ ମିଶ୍ରିତ ପେଟ୍ରୋଲକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁକ୍ତ କରାଯାଇଛି। ଏଭଳି ପଦକ୍ଷେପ ଦେଶରେ ଇଥାନଲ ମିଶ୍ରଣ ପେଟ୍ରୋଲ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ କାର୍ବନ ନିର୍ଗମନ ହ୍ରାସ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ଇଥାନଲର ଚାହିଦା ବୃଦ୍ଧି ପାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍ର ସାମରିକ ଭିତ୍ତିଭୂମି ଉପରେ ଆମେରିକାର କ୍ରମାଗତ ଆକ୍ରମଣ ପଶ୍ଚିମ ଏସିଆ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ଅଧିକ ବୃଦ୍ଧି କରିଛି। ଆତ୍ମରକ୍ଷା ଭାବେ ବର୍ଣ୍ଣନା କରି ଆମେରିକା ସେନା ଏହି ଆକ୍ରମଣ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଦକ୍ଷିଣ ଇରାନ୍ରେ ବାୟୁ ପ୍ରତିରକ୍ଷା, ରାଡର୍ ଏବଂ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସାମୁଦ୍ରିକ ପରିବହନ ନିରୀକ୍ଷଣ ପାଇଁ ବ୍ୟବହୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକ୍ରମଣ ପରିସୀମା ଭିତରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ରୀୟ କମାଣ୍ଡ କହିଛି। ବନ୍ଦର ଆବାସ ଓ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ଘଟିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏହାର ଜବାବରେ ଇରାନ୍ ପକ୍ଷରୁ ମଧ୍ୟ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ବନ୍ଦ ରଖାଯାଇଥିବା ଇରାନ୍ ସାମରିକ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହି ପଥ ଦେଇ ଗତି କରୁଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇପାରେ ବୋଲି ଇରାନ୍ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକା ଇରାନ୍ର ଏହି ଚେତାବନୀକୁ ଖଣ୍ଡନ କରି କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ଜାରି ରହିଛି। ସାମ୍ପ୍ରତିକ ମୁକାବିଲା ପରିସ୍ଥିତି ଏବେ ଇରାନ୍ ସୀମା ବାହାର ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ବାହାରିନ୍, କୁଏତ୍ ଏବଂ ଜୋର୍ଡାନ୍ରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଦାବି କରିଛି। ଦେଶରେ ଶ୍ରମକ୍ଷେତ୍ର ଅନୁପାଳନକୁ ସରଳ କରିବା, ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, 29 କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4 ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି, ଫଳରେ ଦେଶରେ ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ ଏବଂ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ ଆଧାରିତ ସାର୍ବଜନୀନ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ରେଳବାଇ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ। 2026 ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି।

0: ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀମାନଙ୍କ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ 12 ବର୍ଷ ମଧ୍ୟରେ ଦେଶର ଅନ୍ନଦାତାଙ୍କ ଜୀବନରେ ସମ୍ମାନ, ସୁରକ୍ଷା ଓ ସମୃଦ୍ଧିର ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ବିହନରୁ ବଜାର ପର୍ଯ୍ୟନ୍ତ କୃଷକଙ୍କ କଲ୍ୟାଣକୁ କେନ୍ଦ୍ର କରି ପ୍ରଣୟନ କରାଯାଇଥିବା ନୀତିଗୁଡ଼ିକ କୃଷିକ୍ଷେତ୍ରକୁ ନୂତନ ଶକ୍ତି ଦେବା ସହିତ ଚାଷୀଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଚାଷୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଚାଷୀ ଭାଇ ଓ ଭଉଣୀମାନେ ଦେଶର ଖାଦ୍ୟ ସୁରକ୍ଷା ଓ ସମୃଦ୍ଧିର ପରିଚୟ ବୋଲି ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ଅନ୍ନଦାତାମାନେ ହେଉଛନ୍ତି ଭାରତର ଭବିଷ୍ୟତର ମୂଳଦୁଆ। ଗତ 12 ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ବିକାଶ, ନବସୃଜନ ଓ ଜନକଲ୍ୟାଣକାରୀ ପଦକ୍ଷେପର ଏକ ନିରନ୍ତର ଯାତ୍ରା ଚାଷୀଙ୍କୁ ସମୃଦ୍ଧି ଆଡ଼କୁ ଆଗେଇ ନେଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରତ୍ୟକ୍ଷ ଆୟ ସହାୟତା ପ୍ରଦାନ, କିଷାନ କ୍ରେଡିଟ୍ କାର୍ଡରେ ସଂସ୍ଥାଗତ ଋଣ ଏବଂ ଫସଲ ବୀମା ମାଧ୍ୟମରେ ବିପର୍ଯ୍ୟୟ ସୁରକ୍ଷାକୁ ସୁଦୃଢ଼ କରି ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସ୍ଥାୟୀ ସମୃଦ୍ଧି ଓ ଅଭିବୃଦ୍ଧିର ପଥ ପ୍ରଶସ୍ତ କରିଛି। ପିଏମ୍ କୁସୁମ ଏବଂ ଇ ନାମ ଭଳି ଐତିହାସିକ ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସୁରକ୍ଷା ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱାଭିମାନ ଓ ସଂକଳ୍ପକୁ ପାଥେୟ କରି ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା 3100 ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉଛି। ସିଏମ୍ କିଷାନ ଯୋଜନା ଚାଷୀଙ୍କୁ ସମର୍ଥ କରୁଥିବାବେଳେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମାଣ୍ଡିଆ ଚାଷର ପ୍ରସାର ଏବଂ ରାଜ୍ୟବ୍ୟାପୀ ଶୀତଳ ଭଣ୍ଡାର ନିର୍ମାଣ କୃଷି ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିପାରିଛି। ଅନ୍ନଦାତାଙ୍କ ପ୍ରଗତିକୁ ସମର୍ପିତ ଏହି ଗୌରବମୟ ଯାତ୍ରା କୃଷକ ସମୃଦ୍ଧି, ରାଷ୍ଟ୍ର ସମୃଦ୍ଧିର ଏକ ଅନନ୍ୟ ଉଦାହରଣ ଭାବେ ପରିଗଣିତ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ 2024-25 ବର୍ଷ ପାଇଁ 12 ଜଣ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ମର୍ଦ୍ଦଳ ବାଦ୍ୟ, ନାଟକ ଓ ପାରମ୍ପରିକ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି କଳାକାରମାନଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ 2024 ବର୍ଷ ପାଇଁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ 2025 ବର୍ଷ ପାଇଁ ଗୁରୁ ଇଲିଆନା ସୀତାରିଷ୍ଟ ପୁରସ୍କୃତ ହୋଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟର ସମସ୍ତ ପ୍ରତିଭାବାନ ଓ ବରେଣ୍ୟ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସଫଳତା ଆଗାମୀ ପିଢ଼ିର କଳାକାରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି 23,58,00,000 ଟଙ୍କା ବ୍ୟୟରେ ଭଦ୍ରକ ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି, ଜିଲ୍ଲାର 7 ବ୍ଲକରେ କ୍ରୀଡ଼ା ଭିଭିଭୂମିର ବିକାଶ ପାଇଁ ରାଜ୍ୟ ସରକାର 100 କୋଟି ଟଙ୍କା ବିନିଯୋଗ କରିବେ। ରାଜ୍ୟର ସମସ୍ତ ବ୍ଲକରେ କ୍ରୀଡ଼ାର ଅଗ୍ରଗତି ଓ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। 2036 ବିକଶିତ ଓଡ଼ିଶା ଗଠନ ସ୍ୱପ୍ନ ପୂରଣ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମ ପୂରଣ ନେଇ ମାର୍ଗଦର୍ଶନ କରୁଛନ୍ତି। ଗତ 30 ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାର ଆଦର୍ଶ କୃଷି ବଜାରରେ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 852,332 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି 3% ଭୋଟରଙ୍କୁ ପରିଗଣନା ଫର୍ମ

ହସ୍ତାନ୍ତରଣ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ପରିଗଣନା ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାର ରଜବୁଡ଼ାସମ୍ବର ବ୍ଲକକୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ ଗସ୍ତ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଶ୍ରୀମତୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ସାପ୍ତାହିକ ଅଭିଯାନ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶିଶୁ ଶ୍ରମିକ ନିରାକରଣ, ଶିଶୁ ଅଧିକାର ସୁରକ୍ଷା ଓ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ନବରଙ୍ଗପୁର ଜିଲ୍ଲାରେ ଖରିଫ୍ ଚାଷକୁ ଦୃଷ୍ଟିରେ ରଖି ସମବାୟ ଋଣ ନେଇଥିବା ଚାଷୀଙ୍କୁ ସାର ବିକ୍ରୟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ନାମ ଓ ଚାଷଜମିର ପରିମାଣ ସମ୍ପର୍କିତ ତଥ୍ୟ ରେଜିଷ୍ଟରରେ ପ୍ରଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ଆସିଥିବା ବିଭିନ୍ନ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷର ଯୋଜନା ସମ୍ପର୍କରେ ଅନୁସ୍ଥାପନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଶିଶୁ ବାଟିକାରୁ ଆରମ୍ଭ କରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗଜପତି ଜିଲ୍ଲାରେ ଗୁମା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁଙ୍କ ଜୀବନ, ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମେଳନକୁ ପ୍ରଥମେ ଅନୁମୋଦନ ମିଳିଥିଲା। ପାଣିପାଗ ରାଜ୍ୟରେ ଆସନ୍ତା ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ତିନି ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ସର୍ବାଧିକ 29 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶସ୍ୟ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ।

ସାଲ ବେଗଙ୍କ ରଚନାରୁ ଶିଳ୍ପୀ ଭିକାରୀ ବଳଙ୍କ କଣ୍ଠରେ ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତ।

ପରବର୍ତ୍ତୀ ଗୀତରେ କଣ୍ଠଦାନ କରିଛନ୍ତି ତପୁ ମିଶ୍ର ଏବଂ ମାନସ ପ୍ରୀତମ। ରଚନା ପ୍ରମୋଦ ମଲ୍ଲିକ।

0: ନିହାତି ଅନ୍ତର୍ଭୁକ୍ତ ହେଲେ ଆମର ପ୍ରାଣୀଧନ ନିରୀକ୍ଷକ ମାନଙ୍କ ସହିତ ମିଶିକି କୋଉ କୋଉ କାଗଜପତ୍ର ଆପଣଙ୍କୁ ଦେବାକୁ ପଡିଲା?
1: ସେତେବେଳେ ତ ଏତେ କାଗଜପତ୍ର ଆମର କିଛି ଆବଶ୍ୟକ ପଡିନଥିଲା, ସେ ଖାଲି ଭୋଟର ଆଇଡେଣ୍ଟି କାର୍ଡ ଆଉ ଆଧାର କାର୍ଡ ଆଉ ଜାଗାର ଜେରକ୍ସ।
0: କିଛି କିଛି ଅସୁବିଧା ହେଲା କି ଭାଇ ପ୍ରଥମେ ଯେତେବେଳେ ପ୍ରଥମରୁ ଆରମ୍ଭ କଲେ?
1: ମୁଁ ତ କରିକି ପ୍ରାୟ 30 ବର୍ଷ ହେଇଯିବ। ପ୍ରଥମେ ତ ମୁଁ ନିଜ ଆଡୁ କରିଥିଲି, କଡ଼କନାଥ ରଖିଥିଲି, ଆସିଲ କୁକୁଡ଼ା ରଖିଥିଲି, ଦେଶୀ କୁକୁଡ଼ା ବି ରଖିଥିଲି। ତାପରେ ଭୁବନେଶ୍ୱରରୁ ନେଇକି ଆସିଥିଲି ଆଇସଲ୍ୟାଣ୍ଡ ରେଡ୍ କୁକୁଡ଼ା, ଯୋଉଟା କି ଅଣ୍ଡା ଟିକେ ପ୍ରଚୁର ମାତ୍ରାରେ ଦେବେ, ବାହାରେ ବୁଲାବୁଲି କରିବେ ଆଉ ଅଣ୍ଡା ଦେବେ। କିନ୍ତୁ ଯେତେବେଳେ ସରକାରୀ ଯୋଜନା ଆସିଲା, ସରକାରୀ ଯୋଜନାରେ ମୋତେ ଅନ୍ତର୍ଭୁକ୍ତ କଲେ ଆମର ବ୍ରଏଲର ଚାଷ ଉପରେ। ବ୍ରଏଲର ଚାଷରେ କଣ, ତାର ଯୋଉ ମେଡିସିନ ଆଉ ଭ୍ୟାକ୍ସିନେସନ ଅଛି, ତାର ଗାଇଡଲାଇନ ଅଛି, ସେ ଅନୁସାରେ ନ କଲେ ତମେ ଲସ୍ରେ ପଡିବ। ସେମାନେ ମତେ ଟୋଟାଲ ଗାଇଡ କଲେ ଯେ କେମିତି କରାହବ, ତାର 7 ଦିନରେ ଗୋଟେ ଭ୍ୟାକ୍ସିନ, 14 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ 21 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ ମାର୍କେଟିଂ।
0: ଯେତେବେଳେ ବ୍ରଏଲର ଚାଷ କଲେ ଏସବୁ ଚିଆଁ ସବୁ କୋଉଠୁ କୋଉଠୁ ଆଣିଲେ, କେତେ ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିଲା ଭାଇ, ସେମାନଙ୍କର ଯତ୍ନ କିପରି ନେଲେ?
1: ପ୍ରଥମେ ବିଏସ୍ ଆମକୁ ଯୋଗାଯୋଗ କରିଥିଲେ ଜୟପୁରର 2ଟା ଫାର୍ମ, ତାଙ୍କ ସହିତ କଣ୍ଟାକ୍ଟ କଲୁ। ତାଙ୍କେ ଆନ୍ଧ୍ରରୁ ଆଉ ଛତିଶଗଡ଼ରୁ ଚିକିତ୍ସା ଆଣିକି ଦଉଥିଲେ। ତାପରେ କଥା ରହିଲା ଭ୍ୟାକ୍ସିନେସନ ପ୍ରୋଗ୍ରାମ, ଭ୍ୟାକ୍ସିନ ମେଡିସିନ ସବୁ ଆଭେଲେବୁଲ କରାଉଥିଲେ ସେଇ 2ଟା, ଯାହା ସହିତ ଆମର ଟ୍ରଥରେ ଥିଲୁ, ସେମାନେ ଯେମିତି ଫଲୋ କରୁଥିଲେ ଆମେ ସେଇ ହିସାବରେ ଫଲୋ କରୁଥିଲୁ।
0: ତାପରେ କୁକୁଡ଼ା ମାନଙ୍କୁ ବିକ୍ରି କେମିତି କରନ୍ତି, ଆପଣ କେମିତି ଲାଭ ପାଆନ୍ତି ଭାଇ?
1: ଦେଶୀ କୁକୁଡ଼ା ବର୍ଷ ସାରା ଯଦି ବିକ୍ରି କଲେ ମଧ୍ୟ ଲକ୍ଷ ଲକ୍ଷ ବାଡ କଲେ ବି ତାର ବିକ୍ରି ବଢ଼ାଇବା ପାଇଁ କିଛି ଅସୁବିଧା ନାହିଁ। ହେଲେ ବ୍ରଏଲର କଣ ଟିକେ ଅସୁବିଧା ହଉଛି, ଆନ୍ଧ୍ର ମାର୍କେଟ ଡିସାଇଡ କରୁଛି ଯୋଉ ରେଟ, ପ୍ରତ୍ୟେକ ଦିନ ଗୋଟେ ରେଟ ଚାର୍ଟ ବାହାରିବ। ଆନ୍ଧ୍ର ମାର୍କେଟ ମାନଙ୍କର ଯଦି ଆଜି 100 ଅଛି, ଆମର ଜୟପୁର ମାର୍କେଟ ଦେଖିଲେ 110-115।
0: ବେପାରୀମାନେ ଆସିକି ଆପଣଙ୍କ ପାଖରୁ ନେଇଯାନ୍ତି?
1: ହଁ, ବେପାରୀମାନେ ରେଗୁଲାର ଆସିକି ଆମ ପାଖରୁ ନେଇଯାଆନ୍ତି।
0: ଆପଣଙ୍କୁ ଦେଖିକି ଆଉ କେତେ ଜଣ ମଧ୍ୟ ଏମିତି କୁକୁଡ଼ା ଫାର୍ମ କରିବା, ଆପଣଙ୍କ ଭଳି ଆତ୍ମନିର୍ଭର ହେବା ପାଇଁ ଚେଷ୍ଟା କରୁଛନ୍ତି କି ଭାଇ?
1: ବହୁତ ଲୋକ କରୁଛନ୍ତି ମ୍ୟାଡମ, ସେ ଅସିଲ ବ୍ରିଡ୍ ନେବା ପାଇଁ ବହୁତ ଜଣ ଆସୁଥିଲେ। ଜଣେ ପାପଡ଼ାହାଣ୍ଡି ରହୁଛନ୍ତି ପିଙ୍କୁ ଭାଇ ବୋଲିକି, ସେ ଜଣେ ଟିଚର, କିନ୍ତୁ ମୋଠୁ ଦେଖିକି ତାଙ୍କେ ନିଜେ ଗୋଟେ ବହୁତ ସୁନ୍ଦର ଗୋଟେ ଫାର୍ମ କରିଛନ୍ତି। ସେଠି ଦେଶୀ କୁକୁଡ଼ା ଅସିଲ କୁକୁଡ଼ାର, ସେ ବ୍ରଏଲରୁ ଯାଇନାହାନ୍ତି, ମାତ୍ର ଅସିଲ କୁକୁଡ଼ାର ବହୁତ ଗୁଡ଼ାଏ ଭେରାଇଟି ରଖୁଛନ୍ତି ଆଉ ବହୁତ ସୁନ୍ଦରରେ କରୁଛନ୍ତି।
0: ଆଉ କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି ଭାଇ?
1: ମୋର ଫାର୍ମ ହାଉସରେ 7ରୁ 8 ଜଣ ଅଛନ୍ତି। ତାଙ୍କୁ ଆମେ ଦରମା ସିଷ୍ଟମ କରିଛୁ, ତାପରେ ତାଙ୍କର ଏକ୍ସଟ୍ରା ଡ୍ୟୁଟି କଲେ ଏକ୍ସଟ୍ରା ପଇସା ବି ଦିଆହଉଛି। ରେଗୁଲାର ରହୁଛନ୍ତି, ବାହାରକୁ କାମ ଯାଉଥିଲେ ବାହାରକୁ ନ ଯାଇକି ଆମ ପାଖରେ ରହୁଛନ୍ତି ଗାଁରେ।
0: ବିଭାଗ ତରଫରୁ ଆପଣ କଣ କଣ ସବୁ ସୁବିଧା ପାଇଲେ ଭାଇ ଯେବେଠୁ ଆପଣ ଅନ୍ତର୍ଭୁକ୍ତ ହେଲେ?
1: ବିଭାଗ ତରଫରୁ ଆମେ ବହୁତ ଲାଭ ପାଇଛୁ ମ୍ୟାଡମ, ଯେତେବେଳେ ଆମେ ଫାର୍ମ ଷ୍ଟାର୍ଟ କଲୁ ମତେ 500ର ଗୋଟେ ଦେଇଥିଲେ ଆମର ମୁଖ୍ୟମନ୍ତ୍ରୀଙ୍କର ଯୋଜନାରେ, ସେଠୁ ମୁଁ ଷ୍ଟାର୍ଟ କରିଥିଲି। କୃମିନାଶକ ମେଡିସିନ ବି ସାହାଯ୍ୟ କରୁଛନ୍ତି, ପ୍ରତ୍ୟେକ ଜିନିଷ ସାହାଯ୍ୟ କରୁଛନ୍ତି।
0: ଆଉ ସବସିଡି ମଧ୍ୟ କିଛି ପାଇଥିଲେ କି ଏସବୁ ଯାହା ଟଙ୍କା ଖର୍ଚ୍ଚ କରନ୍ତି?
1: ମୁଁ ସବସିଡି ପାଇଥିଲି।
0: ଆଜ୍ଞା, ବେଳେବେଳେ ତାଲିମର ବ୍ୟବସ୍ଥା ମଧ୍ୟ ଥାଏ କିପରି ଆମେ ଉନ୍ନତ ଧରଣର କୁକୁଡ଼ା ପାଳନ କରିପାରିବା?
1: ଆମକୁ କୋରାପୁଟ 2ଥର ଆଉ ବୈପାରଡ଼ାରେ ବି ଆମର ତାଲିମ ଦିଆ ହେଇଥିଲା ଆଉ କୁକୁଡ଼ା ପାଳନ କେମିତି କରାହୁଏ, ତାପରେ ନୂଆ ନୂଆ ଡିଜିଜ ବି କେତେ ବାହାରିଲାଣି ତାକୁ ବି କେମିତି କଣ୍ଟ୍ରୋଲ କରାହୁଏ, ସବୁ ଉପରେ ଜ୍ଞାନ ଦେଇଛନ୍ତି।
0: ଆପଣ ଯେମିତି କୁକୁଡ଼ା ପାଳନ ସହିତ ଡେରି ଫାର୍ମ ମଧ୍ୟ କରିଛନ୍ତି କହିଲେ, ତା ସମ୍ପର୍କରେ କିଛି କୁହନ୍ତୁ ଭାଇ, କେମିତି ଆରମ୍ଭ କଲେ?
1: ଡେରି ଫାର୍ମ ତ ମୁଁ ନିଜେ ପ୍ରଥମେ ଆରମ୍ଭ କରିଥିଲି ମ୍ୟାଡମ, ତାପରେ ପ୍ରାଣୀଧନ ଯୋଜନାରେ ମତେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ 1+1 ମୁରା ମଇଁଷି ମିଳିଥିଲା, ଘର ବି ମିଳିଥିଲା, 2ଟା ମଇଁଷି କିଣିକି ଆଣିଥିଲି। ତାପରେ ମୋର ନିଜର ବି ଘରେ ଅଛନ୍ତି ଗାଈ ଗୋରୁ, ସେମିତି କରିକି ଚାଲିଛି ମ୍ୟାଡମ।
0: ପ୍ରାୟ କେତେ ଗାଈ ଗୋରୁ ଅଛନ୍ତି ମଇଁଷି ସଂଖ୍ୟା ମିଶିକି?
1: 14 ଗାଈ ମଇଁଷି ଅଛନ୍ତି।
0: ସେମାନଙ୍କର ଯତ୍ନ କିପରି ନିଅନ୍ତି ଆଉ କ୍ଷୀର ବିକ୍ରି ବଟା କେମିତି କରନ୍ତି ଭାଇ?
1: କ୍ଷୀର ବିକ୍ରି ତ ଆଜିକାଲି କିଛି ଅସୁବିଧା ନାହିଁ ମ୍ୟାଡମ, ମୋ ପାଖରେ ନିୟର ଗୋଟେ ମାର୍କେଟ ଅଛି କଟା ଛକ, ଯୋଉଠିକି ଆମେ ଦହି କରି ବିକ୍ରି କରୁଛୁ ସେଠି, ଆଉ ଚା ଦୋକାନୀ ମାନେ ନେଇଯାଆନ୍ତି, ବିକ୍ରି ବଟାର ଅସୁବିଧା ନାହିଁ। କିନ୍ତୁ ଆମେ ଯୋଉ ଆଗରେ ଯୋଉ ବୁଲାବୁଲି କରି ଚରେଇକି ଇଏ କଲୁ, ସେଟା ଆଜିକାଲି ସମ୍ଭବ ହେଇପାରୁନାହିଁ, ତେଣୁ ଆମେ ନେପିୟରର 2-3ଟା ଭେରାଇଟି ଚାଷ କରିଛୁ, ଘାସ କୁଣ୍ଡା ତ ଇଏ ସବୁ ତ ଦିଆହଉଛି। ନିଜ ବାଡ଼ରେ ଯେ ଭଲ ଘାସ ଚାରା ମିଳିଯାଉଛି, ଗାଈ ଗୋରୁ ଭଲରେ ରହୁଛନ୍ତି।
0: କେମିତି ଆପଣ ପ୍ରଥମେ ଜାଣିଲେ ଭାଇ ଏଇ ଘାସ ଚାଷ କରିବେ ବୋଲି?
1: ଘାସ ଚାଷ ଉପରେ ବି ଆମକୁ ଭିଏସ୍ ଆଡଭାଇସ୍ କରିଥିଲେ, ଯେହେତୁ ଆମର ଚରା ବୁଲା କରିବା ପାଇଁ ଟିକେ ଅସୁବିଧା ହେଲା, ଗାଈ ଗୋରୁକୁ ବାହାରକୁ ନେଇକି ଯିବା ପାଇଁ ଚରେଇବା ଲୋକ ମିଳୁନାହାନ୍ତି, ଜାଗା ବି କମିଲାଣି, ଫରେଷ୍ଟ ବାଲା ବି ଗଛ ଲଗେଇଛନ୍ତି ଫରେଷ୍ଟ ଭିତରେ ପଶିବାକୁ ଦଉନାହାନ୍ତି, ସେମିତି ଅସୁବିଧା ହେଲା। ସେ ଆମକୁ ଆଣିକି ଦେଇଥିଲେ ନେପେରର ଗୋଟେ 2-3ଟା ଭେରାଇଟି, ଯୋଉଟା କି ଲଗେଇଲେ ଆଖୁ ଗଛ ପୁରା ବହୁତ ବଡ ବଡ ହୁଏ, ଯେତିକି ଲାଗିଛି ଆମର 14-15 ଗାଈକୁ ସଫିସିଏଣ୍ଟ ହେଇଯାଉଛି।
0: ପ୍ରାୟ କେତେ ଜାଗାରେ ଏଇ ଘାସ ଚାଷ ଆପଣ କରିଛନ୍ତି?
1: ଆଧ ଏକରେ ଯଦି ଚାଷ କରିବେ 14-15 ଗାଈ ଆରାମସେ ଖାଇଯିବେ। ଆଜିକାଲି ବହୁତ ଗୁଡାଏ ଟେକ୍ନୋଲୋଜି ଆସିଗଲାଣି ମ୍ୟାଡମ, ଏବେ ଗୋଟେ କରୁଛନ୍ତି ଟ୍ରେ ମାନଙ୍କରେ ମକାକୁ ପକେଇ ଦଉଛନ୍ତି, ପକେଇକି ସେଠି ପାଣି ଫାଣି ଦେଇକି ସିଏ ଜଷ୍ଟ ଗଜା ହେଇକି ଜଷ୍ଟ 5 ଆଙ୍ଗୁଳି 6 ଆଙ୍ଗୁଳି

ହେଲେ ତାକୁ କାଟିକି ଦିଆ ହଉଛି ଘାସ ଗାଈ ମାନଙ୍କୁ। ଆଉ ଯୋଉଟା ନେପିୟର ଆଉ ସୁପର ନେପିୟର ଦିଟା ଡେଭଲପମେଣ୍ଟ ଘାସ ବାହାରିଛି, ସେ ଘାସ ଆମକୁ ଗୋଟେ ବୁଦାରୁ ପ୍ରାୟ 60-70 କିଲୋ ଘାସ ଟେକ୍ନୋଲୋଜି ଆସିଗଲାଣି ମ୍ୟାଡମ। ଏବେ ଗୋଟେ କରୁଛନ୍ତି ଟ୍ରେ ମାନଙ୍କରେ ମକାକୁ ପକେଇ ଦଉଛନ୍ତି, ପକେଇକି ସେଠି ପାଣି ଫାଣି ଦେଇକି ସିଏ ଜଷ୍ଟ ଗଜା ହେଇକି ଜଷ୍ଟ 5 ଆଙ୍ଗୁଳି 6 ଆଙ୍ଗୁଳି ହେଲେ ତାକୁ କାଟିକି ଦିଆ ହଉଛି ଘାସ ଗାଈ ମାନଙ୍କୁ। ଆଉ ଯୋଉଟା ନେପିୟର ଆଉ ସୁପର ନେପିୟର ଦିଟା ଡେଭଲପମେଣ୍ଟ ଘାସ ବାହାରିଛି, ସେ ଘାସ ଆମକୁ ଗୋଟେ ବୁଦାରୁ ପ୍ରାୟ 60-70 କିଲୋ।

0: କହିବ, ତାଙ୍କ ପାଖରୁ ଦି ଚାରି ଦିନ ଟିକେ ୱାଚ କରିବ, ଦେଖିବ ଅଧିକା ଶିଖିପାରିବ।
1: ନିଶ୍ଚିତ ଭାବରେ ଭାଇ, ଆଗକୁ ନୂଆ ଆଶା କଣ ରଖିଛନ୍ତି ଭାଇ, କୋଉ ଯୋଜନା ଅଛି?
0: ହଜାରେ ଦେଶୀ କୁକୁଡ଼ାର ଗୋଟେ ଫାର୍ମ କରିବି, ଯାହାକି ମୋର ଗୋଟେ ସ୍ୱପ୍ନ ଅଛି। ମୁଁ ଗୋଟେ ସ୍ପେଶିଆଲି ଗୋଟେ ବମ୍ବର ପ୍ଲାଣ୍ଟେସନ ଗୋଟେ କରିଛି, କୁକୁଡ଼ା ସେଠି ବୁଲାବୁଲି କରିପାରିବେ।
1: ଭଗବାନ କରନ୍ତୁ ଆପଣ ଯାହା ଯାହା ଆଶା ରଖିଛନ୍ତି ଆଗକୁ ପୂରଣ ହଉ, ଆଉ ବିଭାଗ ତରଫରୁ ସବୁ ପ୍ରକାର ସୁବିଧା ପାଇ ଆପଣ ଆତ୍ମନିର୍ଭରଶୀଳ ହୋଇଛନ୍ତି, ଆଉ ବହୁତ ଚାଷୀ ଭାଇଙ୍କୁ ରୋଜଗାରକ୍ଷମ କରିଛନ୍ତି। ନିଶ୍ଚିତ ଭାବରେ ଆପଣ ଜଣେ ଉଦାହରଣ ଆମ ସବୁ ଚାଷୀ ଭାଇ ଭଉଣୀଙ୍କ ପାଇଁ। ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର।

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
4: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଭାରତ ବିଶ୍ୱାସ ଏବଂ ଦୃଢ଼ତାର ସହ ବିକାଶର ଗତି ବଜାୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଆଡ଼କୁ ଦେଶ ଅଗ୍ରସର ହେଉଛି। ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଅଧିକ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଲକ୍ଷ୍ୟ ହାସଲ ପାଇଁ ନୀତି ଆୟୋଗ ଏକ ସମନ୍ୱୟ ମଞ୍ଚର ଭୂମିକା ନିର୍ବାହ କରିବା ସହ ରାଜ୍ୟ ରାଜ୍ୟ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ସହାୟକ ହେବ। ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଉତ୍ତମ ଶିକ୍ଷା, ଚାହିଦା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ। ବିକଶିତ ଭାରତ ଯାତ୍ରାରେ ସଶକ୍ତ ଯୁବପିଢ଼ି ହିଁ ପ୍ରେରକ ଶକ୍ତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନେକଗୁଡ଼ିଏ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଦେଶରେ ବିକାଶ ଏବଂ ରପ୍ତାନୀ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ଏବଂ ଷ୍ଟାର୍ଟଅପ୍ରୁ ଆରମ୍ଭ କରି ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନାରୀ ଶକ୍ତିର ଅବଦାନକୁ ପ୍ରଶଂସା କରି ରାଜ୍ୟଗୁଡ଼ିକ ମହିଳାମାନଙ୍କୁ ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ନିରାପତ୍ତାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ଆଜି ଅନୁଷ୍ଠିତ ବୈଠକରେ ଦେଶର ନାଗରିକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନୀତି ଆୟୋଗ ବୈଠକରେ ସୁଶାସନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ରାଷ୍ଟ୍ରର ବିକାଶ ସମ୍ପର୍କିତ ବିଭିନ୍ନ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି। ଓଡ଼ିଶା ସମସ୍ତ ନାଗରିକଙ୍କ ସଶକ୍ତିକରଣ, ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଓ ସାମଗ୍ରିକ ବିକାଶର ଦୃଢ଼ତା ଉପରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ସକ୍ରିୟ ଭାବରେ ଯୋଗଦାନ କରୁଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ନୀଳ ଅର୍ଥନୀତିର ବିକାଶ ଉପରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅଧିକ ମାଛଧରା ଓ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ସହିତ ଚିଙ୍ଗୁଡ଼ି ମିଶନ ଜରିଆରେ ଏହି ଚାଷରେ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଲକ୍ଷ ଲକ୍ଷ

0: ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଶକ୍ତ କରିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
1: ଆମେ ଏଇ ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି, ଯେ ପ୍ରିୟ ପ୍ରଧାନମନ୍ତ୍ରୀ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର, ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏବଂ ଏଇ ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟରେ ମଧ୍ୟ ଅନୁମୋଦନ କରିଛନ୍ତି। ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକେଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
0: କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସମସ୍ତ ଅଂଶୀଦାରଙ୍କ ସହ ନୀଳ ଅର୍ଥନୀତିର ବିକାଶ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟ ବିଜୟ ହୋଇଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ତେବେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଭିନ୍ନ ସ୍ଥାନରେ ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ଏ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ କରିବା ଉପରେ ଡକ୍ଟର ପାଢ଼ୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଅବସରରେ ମୁଖ୍ୟ ପ୍ରଶାସକ ସେଠାରେ କାର୍ଯ୍ୟ କରୁଥିବା କାରିଗରଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଛନ୍ତି। କରତକଳରେ ପହଞ୍ଚିଥିବା ତାଳକାଠ ଶୀଘ୍ର ଚିରଟ କରି ଚାରମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ନିର୍ମାଣାଧୀନ କୋଇଲି ବୈକୁଣ୍ଠ ଫୁଲଗୁନ୍ଥା ଗୃହ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ଡକ୍ଟର ପାଢ଼ୀ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଚଳିତ ମାସ 20 ତାରିଖ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ ହୋଇଛି। ସ୍ଲିପର ବସ୍ଗୁଡ଼ିକରେ ଲାଗିଥିବା ବେଆଇନ ଡ୍ରାଇଭର ପାର୍ଟିସନ ଡୋର ବିରୋଧରେ ଗତ 7 ଦିନ ମଧ୍ୟରେ 3,304 ଗାଡ଼ିର ଯାଞ୍ଚ କରାଯିବା ସହିତ 399 ଇ ଚାଲାଣ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଚଢ଼ଉ ଆଗାମୀ ଦିନରେ ଜାରି ରହିବ। ବସ୍ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ ସହଯୋଗରେ ଆୟୋଜିତ ଅନୁଭୂତି ବିନିମୟ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର 9 ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକ ଅଧ୍ୟୟନ କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ପ୍ରମୁଖ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା କ୍ଷେତ୍ରରେ ମୋଟ 21,669 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଣପ୍ରାଥମିକତା କ୍ଷେତ୍ରରେ 9,816 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ 10 ଦିବସୀୟ ପୋଥି ବିଜ୍ଞାନ କର୍ମଶାଳା ଉଦ୍ଯାପିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚୀକରଣ ଓ ପୁନଃଲିଖନର ଗୁରୁତ୍ୱ ଏବଂ ଭାଷା ସମୃଦ୍ଧି ଅଭିଯାନ ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକମାନେ ସାମିଲ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତା ମାନଦଣ୍ଡର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମ୍ୟାଲେରିଆ, କ୍ଷୟରୋଗ, ଅଣସଂକ୍ରାମକ ରୋଗ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦୀ ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

0: କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କିତ ପାଲା ପରିବେଷଣ କରାଯାଇଥିଲା। ଶିଶୁଙ୍କ ଜୀବନ ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ହୋଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀକୁ ପ୍ରଥମେ ଅନୁମୋଦନ ମିଳିଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତ୍ୟେକ ଶିଶୁଙ୍କ ବିଶ୍ରାମ ଅବକାଶ ଓ ବୟସ ଅନୁଯାୟୀ ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ସାଂସ୍କୃତିକ ଜୀବନ ଓ କଳା କ୍ଷେତ୍ରରେ ମୁକ୍ତ ଭାବରେ ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥାଏ। ପାଣିପାଗ ରାଜ୍ୟରେ ଆସନ୍ତା ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଆଗାମୀ 2 ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱକୁ ବୁଝିବା ଏବଂ ଏହାକୁ ଏକ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମାନବ ସମାଜ ବିକାଶରେ କ୍ରୀଡ଼ାର ମୌଳିକ ଭୂମିକାକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 2018 ପ୍ରଥମେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା। 2024 ୟୁନିସେଫ୍, ଲେଗୋ ଫାଉଣ୍ଡେସନ୍ ଏବଂ ରାଇଟ୍ ଟୁ ପ୍ଲେ ଭଳି ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରସ୍ତାବ ଆଧାରରେ ଜାତିସଂଘର ସାଧାରଣ ସଭାରେ ଜୁନ୍ 11 ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁରକ୍ଷିତ କ୍ରୀଡ଼ା ସୁରକ୍ଷିତ ଶୈଶବ। କ୍ରୀଡ଼ା ମାଧ୍ୟମ

ଅନ୍ୟତମ ଉଦ୍ଦେଶ୍ୟ। 2018 ମସିହାରୁ ପ୍ରଥମେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା। 2024 ମସିହାରେ ୟୁନିସେଫ୍, ଲେଗୋ ଫାଉଣ୍ଡେସନ୍ ଏବଂ ରାଇଟ୍ ଟୁ ପ୍ଲେ ଭଳି ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରସ୍ତାବ ଆଧାରରେ ଜାତିସଂଘର ସାଧାରଣ ସଭାରେ ଜୁନ୍ ମାସ 11 ତାରିଖକୁ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁରକ୍ଷିତ କ୍ରୀଡ଼ା, ସୁରକ୍ଷିତ ଶୈଶବ। କ୍ରୀଡ଼ା ମାଧ୍ୟମରେ ପିଲାଙ୍କର ମାନସିକ ଏବଂ ଶାରୀରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଖେଳିବା ନେଇ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ନେଇ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଡିଜିଟାଲ ସ୍କ୍ରିନ୍ ବା ମୋବାଇଲ ଦୁନିଆଠାରୁ ପିଲାଙ୍କୁ ଦୂରରେ ରଖି ଖେଳ ପଡ଼ିଆକୁ ଆଣିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କ୍ରୀଡ଼ା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ପରିବେଶକୁ ବୁଝିବାରେ ପିଲାଙ୍କୁ ସହାୟତା ପ୍ରଦାନ କରିଥାଏ। ଜୀବନର ବିଭିନ୍ନ ଦିଗ ପ୍ରତି ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିବାରେ କ୍ରୀଡ଼ା କ୍ଷେତ୍ର ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଖେଳ ମାଧ୍ୟମରେ ପିଲାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିରନ୍ତର ବିକାଶ ସମ୍ଭବ ହୋଇଥାଏ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ମାନସିକ ଚାପମୁକ୍ତି ମାର୍ଗ ପାଇଁ କ୍ରୀଡ଼ା ପିଲାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। କ୍ରୀଡ଼ା ମାଧ୍ୟମରେ ସମାବେଶୀ ସାମାଜିକ ବ୍ୟବସ୍ଥା ଅଧିକ ସଶକ୍ତ ହୋଇଥାଏ। ଏକାଠି ଖେଳିବା ଦ୍ୱାରା ସହାନୁଭୂତି, ପାରସ୍ପରିକ ବୁଝାମଣା ଏବଂ ସହନଶୀଳତା ବୃଦ୍ଧି ପାଇଥାଏ। ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମାଜ ଗଠନ ଦିଗରେ ଏହା ବେଶ୍ ଗୁରୁତ୍ୱ ବହନ କରିଥାଏ। ତେଣୁ ପିଲାମାନଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ସରକାର ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନରେ ଏକ ଅଂଶ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ସଣ୍ଡେ ଅନ୍ ସାଇକେଲ ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଦେଶର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଯୁବବର୍ଗ ସଶକ୍ତ ହେବା ସହ ଏଥିପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ବିଭିନ୍ନ ଆର୍ଥିକ ସହଯୋଗ ମାଧ୍ୟମରେ ସରକାର କ୍ରୀଡ଼ା କ୍ଷେତ୍ର ପାଇଁ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ବିଶ୍ୱସ୍ତରରେ ମଧ୍ୟ ଆଜିର ଦିବସ ଅନ୍ୟ ପ୍ରକାରେ ଏକ ଗୁରୁତ୍ୱ ବହନ କରୁଛି। ଫିଫା ବିଶ୍ୱକପ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ 3 ଦେଶ ମିଳିତ ଭାବେ ଆୟୋଜନ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, କାନାଡ଼ା ଏବଂ ମେକ୍ସିକୋ। ପୂର୍ବରୁ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ 32 ଦଳ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 48 ଦେଶ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ରେ 4 ଲେଖାଏଁ ଦଳ ରହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଜବେକିସ୍ତାନ, ଜୋର୍ଡାନ, କେପ୍ ଭର୍ଦେ ଏବଂ କୁରାକାଓ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମ୍ଠାରେ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ବିଶ୍ୱର ଦୁଇ ମହାନ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସି ଏବଂ ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପ୍ରଶଂସକଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଫିଫା ବିଶ୍ୱକପ୍ର ଏହି 23ତମ ସଂସ୍କରଣର ମ୍ୟାଚ୍ଗୁଡ଼ିକ 16 ସହରର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ପ୍ରତି 4 ଥରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ସମଗ୍ର ବିଶ୍ୱକୁ ଫୁଟବଲ ପଡ଼ିଆ ଆଡ଼କୁ ଆକର୍ଷିତ କରିଥାଏ। ଶ୍ରେଷ୍ଠ 8 ଦଳ ନକ୍ଆଉଟ୍ର ପ୍ରଥମ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଚଳିତ ବର୍ଷ ମୋଟ 104 ମ୍ୟାଚ୍ ଖେଳାଯିବ। ଜୁଲାଇ 14-15 ସେମିଫାଇନାଲ ଏବଂ 19 ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ। ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଫିଫା ବିଶ୍ୱକପ୍ର ଆରମ୍ଭ ବିଶ୍ୱସ୍ତରରେ କ୍ରୀଡ଼ାର ମହତ୍ତ୍ୱ ଏବଂ ସମାବେଶୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି। ତେବେ କ୍ରୀଡ଼ା ମାଧ୍ୟମରେ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ଲାଗି ଆସନ୍ତୁ ସଂକଳ୍ପବଦ୍ଧ ହେବା।

ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ପଦ୍ମଲୋଚନ ଟୁଡୁ ଏବଂ ତାଙ୍କର ସାଥୀ କଳାକାରମାନେ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ତା ପୂର୍ବରୁ ଶୁଣିନେବା ବିଜ୍ଞାପନ।

ପଦ୍ମଲୋଚନ ଟୁଡୁ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଭୀମଚରଣ ଟୁଡୁ, ମତିଲାଲ ମାରଣ୍ଡି, ଅର୍ଜୁନ ଟୁଡୁ, କାହ୍ନୁଚରଣ ମାରଣ୍ଡି, ମଚିରାମ ମାରଣ୍ଡି, କୁଆଁର ମାରଣ୍ଡି, ସାଂଖି ମାରଣ୍ଡି, ମାତି ମୁର୍ମୁ ଏବଂ ସୁକାନ୍ତି।

ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ. ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ. ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା

ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବୈଷୟିକ ଅସ୍ଥିରତା ସତ୍ତ୍ୱେ ଭାରତ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ ଅଭିବୃଦ୍ଧି ପଥରେ ଗତି କରୁଛି। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଦେଶ ଅଗ୍ରଗତି କରୁଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସାମୁହିକ ଦାୟିତ୍ୱ ବୃଦ୍ଧି ପାଇଛି। ସହଯୋଗ ଆଲୋଚନା ଏବଂ ଅଂଶୀଦାରପୂର୍ଣ୍ଣ ଦାୟିତ୍ୱ ମାଧ୍ୟମରେ ରାଜ୍ୟଗୁଡ଼ିକ ପାରସ୍କରିକ କ୍ରିୟା ପାଇଁ ମାର୍ଗଦର୍ଶନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁଣାତ୍ମକ ଶିକ୍ଷା ଆବଶ୍ୟକତା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଏକ ବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ। ସଶକ୍ତ ଯୁବବର୍ଗ ବିକଶିତ ଭାରତ ଯାତ୍ରାରେ ପ୍ରେରଣାଦାୟକ ଶକ୍ତି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅଭିବୃଦ୍ଧି ଏବଂ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି। ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି। କୃଷି ଷ୍ଟାର୍ଟଅପ୍ଠାରୁ ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି। ଶିକ୍ଷା ଦକ୍ଷତା ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରି ଭାରତକୁ ଅଭିବୃଦ୍ଧି ମାର୍ଗରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ଆଧାରିତ ପଦକ୍ଷେପଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇଛି। 2047 ବିକଶିତ ଭାରତ ପାଇଁ ସମାବେଶୀ ନାଗରିକ ବିକାଶ ପ୍ରସଙ୍ଗ ଆଧାରିତ ଏକ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ଯୋଗଦେଇ ସମାବେଶୀ ମାନବ ବିକାଶ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଗ୍ରହଣ ଉପରେ ନୀତି ଆୟୋଗ କାର୍ଯ୍ୟ କରୁଛନ୍ତି। ପିସିପିଏନ୍ଡିଟି ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ, ଜନନୀ ସୁରକ୍ଷା ଏବଂ ଲାଡ୍ଲି ଲକ୍ଷ୍ମୀ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକ ବ୍ୟବସ୍ଥାଗତ ବୈଷମ୍ୟ ଦୂର କରିବାରେ ରହିଥିବା ପ୍ରୟାସକୁ ପ୍ରତିଫଳନ କରୁଛି। ଲିଙ୍ଗ ଅନୁପାତ ଉପରେ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି କେତେକ ରାଜ୍ୟର ଲିଙ୍ଗଗତ ଅନୁପାତ ଜାତୀୟ ହାରଠାରୁ ମଧ୍ୟ କମ୍ ରହୁଛି। 1991 ମସିହାରେ ଲିଙ୍ଗଗତ ଅନୁପାତ 945 ଥିବାବେଳେ 2001 ମସିହାରେ 927 ଏବଂ 2011 ମସିହାରେ 919 ହ୍ରାସ ପାଇଥିଲା। ଏହିସବୁ ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆଇନର କେତେକ ଧାରା ଆଧାରରେ ଜଣେ ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ପୁତ୍ର ସନ୍ତାନ ପ୍ରାପ୍ତି ସଂକ୍ରାନ୍ତ ସାମାଜିକ ଚିନ୍ତାଧାରା ଲିଙ୍ଗ ନିରୂପଣ ପଦକ୍ଷେପର ଏକ ପ୍ରମୁଖ କାରଣ ପାଲଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14-18 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆ ଓ ଫ୍ରାନ୍ସ ଗସ୍ତରେ ଯିବେ। ଫ୍ରାନ୍ସ ଗସ୍ତ ଅବସରରେ ଶ୍ରୀ ମୋଦି ଆଗାମୀ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି 16 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆକୁ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହାପରେ ଫ୍ରାନ୍ସ ଗସ୍ତରେ ଆସି ଶ୍ରୀ ମୋଦି ନାଇସ୍, ଇଭିଆନ୍ ଏବଂ ପ୍ୟାରିସ୍କୁ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି 15-17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା 52ତମ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଭାନିଆ ଯାତ୍ରା କରିବେ। ଏକ ଅଂଶୀଦାର ଦେଶ ଭାବେ ବୈଠକରେ ଯୋଗଦେବାକୁ ଭାରତକୁ ଆମନ୍ତ୍ରଣ କରାଯାଇଛି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ G7 ସଦସ୍ୟ ରାଷ୍ଟ୍ରର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ, କେନିଆ, ବ୍ରାଜିଲ୍ ଏବଂ ମିଶର ଏହି ସମ୍ମିଳନୀରେ ଅଂଶୀଦାର ରାଷ୍ଟ୍ର ଭାବେ ଯୋଗ ଦେଉଛନ୍ତି। ବିଶ୍ୱବ୍ୟାଙ୍କ, ଆଫ୍ରିକୀୟ ବିକାଶ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଓଇସିଡିର ପ୍ରତିନିଧି ମଣ୍ଡଳୀ ଏହି ବୈଠକରେ ଯୋଗ ଦେଉଛନ୍ତି ବୋଲି ସଚିବ ସିବି ଜର୍ଜ କହିଛନ୍ତି।

0: ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଛନ୍ତି। ଭାରତ ମାଳଦ୍ୱୀପକୁ 20,000 ଡୋଜ୍ ମିଳିମିଳା ଟିକା ଏବଂ ପ୍ରାୟ 3 ଟନ୍ ଚିକିତ୍ସା ସାମଗ୍ରୀ ପଠାଇଛି। ସେଠାରେ ଟିକାକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଡିଜିଟାଲ୍ ଆର୍ଥିକ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପିୟର୍ ଟୁ ପିୟର୍ ସୀମାପାର ରେମିଟାନ୍ସ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବ୍ୟବସ୍ଥା ଭାରତର ୟୁପିଆଇ ଏବଂ ନେପାଳର ଏନ୍ପିଆଇ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ଉଭୟ ଦେଶର ନାଗରିକ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ଲିକେସନ୍ସ ଓ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ସିଧାସଳଖ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି 2025-26 କୃଷି ବର୍ଷରେ ଭାରତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ଚାଉଳ ଏବଂ ଗହମ ଉତ୍ପାଦନ ସର୍ବାଧିକ ହୋଇଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଏଭଳି ସଫଳତା ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରୁଛି, କୃଷିଜୀବୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଅଧିକ ମଜବୁତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଓମାନ ଉପକୂଳରେ ଆମେରିକୀୟ ସେନା ଦ୍ୱାରା ପାଲାଉ ପତାକାଯୁକ୍ତ ଜାହାଜ ଏମ୍ଟି ସେଟେବେଲ୍ଲୋ ଉପରେ ଆକ୍ରମଣ ଯୋଗୁଁ 3 ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଛି। ଜାହାଜରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଜାହାଜରେ 24 ଜଣ ଭାରତୀୟ ନାଗରିକ ରହିଥିଲେ, ସେମାନଙ୍କ ମଧ୍ୟରେ 21 ଜଣଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଆମେରିକାର ଚାର୍ଜ ଡି ଆଫେୟର୍ସକୁ ଏହି ଘଟଣା ନେଇ କେନ୍ଦ୍ର ସରକାର ସମନ ଜାରି କରିଛନ୍ତି। ଏପରି ଘଟଣାକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେବା ସହ ସେଠାକାର ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଓ କୂଟନୈତିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଏକମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜୁଲାଇ 5 ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ବିପକ୍ଷରେ ଆସନ୍ତା ରବିବାର ଦିନ ଭାରତୀୟ ମହିଳା ଦଳ ତାଙ୍କର ଅଭିଯାନ ଆରମ୍ଭ କରିବେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ 12 ଦଳ ଅଂଶଗ୍ରହଣ କରୁଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା 11 ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତମାଳା ପରିଯୋଜନା ଅଧୀନରେ ନିର୍ମାଣାଧୀନ ରାୟପୁର ବିଶାଖାପାଟଣା ଅର୍ଥନୈତିକ କରିଡର ଦକ୍ଷିଣ ଓଡ଼ିଶାର ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ପ୍ରାୟ 465 କିଲୋମିଟର ଦୀର୍ଘ ଏହି 6 ଲେନ୍

0: ବିଶିଷ୍ଟ ଗ୍ରୀନ୍ଫିଲ୍ଡ ରାଜପଥ ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରିବ। ନବରଙ୍ଗପୁର ଜିଲ୍ଲା ଦେଇ ପ୍ରାୟ 116 କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ଏହି ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ପରିଚାଳକ ପ୍ରକାଶ କୁମାରଙ୍କ ସୂଚନା ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
1: इस परियोजना के कंप्लीट होने के बाद लोगों को बहुत सारा फायदा होने वाला है, जैसे कि ये जो मतलब इंडस्ट्रियल बेल्ट है छत्तीसगढ़ है से विशाखापट्टनम का जो माइंस का जो कन्वीनियंस है वो बहुत इजी हो जाएगा, और जो ट्रेवल टाइम है जो अभी की 12 घंटा लग रहा है वो घट करके 6 घंटा हो जाएगा, जिससे कि लोगों को जो समय और तो गाड़ी का मेंटेनेंस है मैंने उसकी भी बचत होगी। तो इसमें जो ओडिशा वाला पार्ट है वो हमारा जून 2026 तक कंप्लीट हो जाएगा, लेकिन जो नेबरिंग स्टेट है जैसे कि छत्तीसगढ़ है, आंध्र प्रदेश है, उसमें भी टनल का काम चल रहा है जो कि काफी मैंने एडवांस स्टेज में है, और एक्सपेक्टेड है कि मार्च 2027 तक फुल्ली ऑपरेशनल हो जाएगा।
0: रायपुर विशाखापाटना कॉरिडोर कार्यक्षम हेले दुई शहर मध्यरे दूरता प्राय 597 किलोमीटर रु कमी 465 किलोमीटर हेब, ଏବଂ ଯାତ୍ରା ସମୟ 12 ଘଣ୍ଟାରୁ ହ୍ରାସ ପାଇ 5-6 ଘଣ୍ଟା ହେବ। ଏହା ଖଣିଜ, କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟର ପରିବହନକୁ ସୁଗମ କରିବା ସହ ବିଶାଖାପାଟନା ବନ୍ଦର ସହ ସିଧାସଳଖ ସଂଯୋଗ ସ୍ଥାପନ କରିବ। ବୁଦ୍ଧିଜୀବୀ ରମେଶ ସାହୁ ଏହାକୁ ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ଅଞ୍ଚଳ ପାଇଁ ବିକାଶର ଏକ ନୂଆ ମାଇଲ ଖୁଣ୍ଟ ବୋଲି ମତ ଦେଇଛନ୍ତି।
2: ଭାରତମାଳା ଆପଣଙ୍କର ବିଶାଖାପାଟନାରୁ ଆରମ୍ଭ କରି ରାୟପୁର ପର୍ଯ୍ୟନ୍ତ ଯାଉଛି। ଏହି ଭାରତମାଳା ପ୍ରୋଜେକ୍ଟରେ ଓଡ଼ିଶାର 2 ଜିଲ୍ଲା କୋରାପୁଟ ଏବଂ ନବରଙ୍ଗପୁର 225 କିଲୋମିଟର କଭର କରିବ। ସାଧାରଣତଃ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଜିଲ୍ଲାର ଲୋକମାନେ ମେଡିକାଲ ଗ୍ରାଉଣ୍ଡରେ ଏବଂ ବିଜନେସ୍ ପାଇଁ ରାୟପୁର ଏବଂ ବିଶାଖାପାଟନା ଉପରେ ନିର୍ଭର କରିଥାନ୍ତି। ଏହି ଯୋଜନା ଆରମ୍ଭ ହେଲେ ନିଶ୍ଚିତ ଭାବରେ ଏହି ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ, ବ୍ୟବସାୟ କ୍ଷେତ୍ରରେ, ଗମନାଗମନରେ ଲାଭବାନ ହେବେ ଏବଂ ଏ ଅଞ୍ଚଳର ଅର୍ଥନୀତି ବୃଦ୍ଧିରେ ସହାୟକ ହେବ। ଏଣୁ ନିଶ୍ଚିତ ଭାବରେ ବିଶାଖାପାଟନା ରାୟପୁର ଭାରତମାଳା ଯୋଜନା ଇଏ ନରେନ୍ଦ୍ର ମୋଦିଙ୍କର ଗୋଟେ ବହୁତ ଲାଭଦାୟକ ଯୋଜନା, ଇଏ ଅଞ୍ଚଳର ଲୋକଙ୍କର ଉନ୍ନତି ପାଇଁ, ବିକାଶ ପାଇଁ ଇଏ କାମରେ ଆସିବ। ଏଣୁ ଏହି ଅଞ୍ଚଳବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଶେଷ କରି ଆମର ଯିଏ ଅଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ।
0: ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାରେ ମା କେ ନାମ ଏକ ପେଡ୍ ଅଭିଯାନ ଅନ୍ତର୍ଗତ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ବୃକ୍ଷରୋପଣ କରିଥିଲେ। ସେହିପରି 12 ବାଟାଲିୟନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ନନ୍ଦକିଶୋର କୁମାର ପ୍ରସାଦ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଯବାନମାନେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳ ଶାସନ ଓ ବିକାଶମୂଳକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ କାର୍ଯ୍ୟକ୍ରମ ଆସନ୍ତା 12 ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ। ଏହି ଅବସରରେ ପ୍ରଦର୍ଶନୀ, କର୍ମଶାଳା, ହିତାଧିକାରୀ ସମ୍ମିଳନୀ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କେବଳ ଯୋଗ୍ୟ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା, ଅନିୟମିତତା ଓ ଜାଲିଆତି ବିରୋଧରେ କଡ଼ା ପଦକ୍ଷେପ ନେବା ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଲକ୍ଷ୍ମଣ ପାଳେ, ନାଗଭୂଷଣ ମାଝୀ ଏବଂ ଉପସ୍ଥାପନାରେ ସତ୍ୟାନନ୍ଦ ସେଜପଡ଼ା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ଶୁଭେନ୍ଦୁ କୁମାର ବେହେରା। କାର୍ଯ୍ୟକ୍ରମ ଶୁଣିବା ଏହି ବିଜ୍ଞାପନ ବିରତି ପରେ।

0: ᱪᱟᱢᱴᱩ ᱵᱟᱹᱵᱩᱭ ᱦᱚᱯᱚᱱ ᱱᱟᱹᱱᱩ ᱵᱷᱟᱹᱭ ᱜᱚᱦᱲᱟ ᱫᱚᱠᱟᱱ ᱢᱚᱝᱜᱚᱞᱵᱟᱨ ᱵᱟᱹᱞᱤᱰᱤᱭᱟ ᱦᱟᱴ ᱵᱩᱫᱵᱟᱨ ᱨᱟᱝᱜᱟᱢᱟᱹᱴᱤᱭᱟ ᱦᱟᱴ ᱟᱨ ᱨᱩᱭᱵᱟᱨ ᱦᱤᱞᱳᱜ ᱠᱩᱞᱤᱭᱟᱱᱟ ᱦᱟᱴ ᱨᱮ ᱯᱩᱨᱩᱵ ᱥᱮᱫ ᱥᱟᱢᱟᱝ ᱠᱟᱛᱮ ᱫᱩᱲᱩᱵ ᱠᱟᱱᱟᱭ ᱦᱟᱴ ᱫᱤᱱ ᱪᱷᱟᱰᱟ ᱠᱟᱛᱮ ᱡᱚᱛᱚ ᱫᱤᱱ ᱠᱩᱪᱟᱹᱭ ᱵᱚᱥ ᱴᱟᱱ ᱥᱩᱨ ᱨᱮ ᱫᱚᱠᱟᱱ ᱠᱷᱩᱞᱟᱹᱣ ᱛᱟᱦᱮᱱ ᱠᱟᱱᱟ ᱟᱨ ᱜᱚᱦᱲᱟ ᱫᱚ ᱟᱠᱚ ᱜᱮᱠᱚ ᱵᱮᱱᱟᱣᱮᱜᱼᱟ
1: ᱟᱨ ᱜᱮᱨᱮᱱᱴᱤ ᱫᱚ ᱢᱮᱱᱟᱜ ᱟᱥᱮ ᱵᱟᱝ
0: ᱯᱩᱨᱟᱹ ᱯᱩᱨᱤ ᱜᱮᱨᱮᱱᱴᱤ ᱱᱟᱹᱱᱩ ᱵᱷᱟᱹᱭ ᱜᱚᱦᱲᱟ ᱫᱚᱠᱟᱱ ᱠᱩᱪᱟᱹᱭ ᱵᱚᱥ ᱴᱟᱱ ᱢᱳᱵᱟᱭᱤᱞ ᱱᱚᱢᱵᱚᱨ 9437111259 ᱪᱟᱞᱟᱜ ᱟᱞᱟᱝ ᱥᱮ ᱜᱚ
2: ᱪᱚᱞᱚ ᱞᱟᱝ ᱛᱚᱵᱮ
3: ହଁ ଭାଇ କାହାରେ ଚାଲ ହଉ
4: ଖରା ପାଣି ପବନ ସବୁ ସମାଧାନ କରତେ ହଉ
3: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
4: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
3: କେଠେ ମିଳୁଛି ଏତେ ସୁବିଧା
4: ଜାଣିନ କିହ ବାରିପଦାର ଅତି ପରିଚିତ ଦୋକାନ ପରା
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
3: ତାହେଲେ ଯିବା ନା କି କହୁଛ
4: ଚାଲ

0: ଆମର ଚାଷୀ ଭାଇ ତଥା ଶ୍ରୋତା ଭଉଣୀ ଓ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ଼ ଭାଇ, ଆମେ ଆଗରୁ ଦେଖୁଥିଲେ ଯେତେବେଳେ ଏତେ ହସ୍ପିଟାଲର ସୁବିଧା ନଥିଲା ବା ଆମର ସଚେତନତା ନଥିଲା, ସେତେବେଳେ ଶିଶୁ ଆଉ ମାତୃ ମୃତ୍ୟୁ ହାର ବହୁତ ଅଧିକା ଥିଲା ଏବଂ ତାକୁ କମେଇବା ଉଦ୍ଦେଶ୍ୟରେ ପ୍ରଥମ କରି 1975 ମସିହାରେ ଓଡ଼ିଶା ସରକାର ICDS ବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ସେହି ପ୍ରକଳ୍ପର ପ୍ରଥମ ଉଦ୍ଦେଶ୍ୟ ହେଲା ଯେ ଶିଶୁ ମାତୃ ମୃତ୍ୟୁ ସଂଖ୍ୟାକୁ କମେଇବା ଏବଂ ଧୀରେ ଧୀରେ କାର୍ଯ୍ୟକ୍ରମ ସବୁ ଆଗକୁ ଚାଲିଲା ଏବଂ ବର୍ତ୍ତମାନ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ନଗଣ୍ୟ,
0: ବହୁତଟା ସୁଧାର ଆସିଛି। ତାର ବି ଆରମ୍ଭ ହୁଏ ପ୍ରକୃତରେ, ଯଦିଓ 1975 ମସିହାରେ ଆରମ୍ଭ ହୋଇଥିଲା, 1970 ମସିହାରେ ଗୋଟେ 9 ଦୁର୍ଭିକ୍ଷ ନାମରେ ଆମର ଓଡ଼ିଶାରେ ବି ପଡ଼ିଥିଲା, ବୁଝିପାରିଲ ନା, ମରୁଡ଼ି ହେଇଗଲା ପୁରା। ଆଉ ସେତେବେଳେ ସଘନ କୃଷି ଯୋଉଟା କୁହାଯାଉଛି, ବର୍ତ୍ତମାନ ଆମର ଖରିଫରେ ବି ହଉଥିଲା ଧାନ ଆଉ ଗହମ ବା ଅନ୍ୟାନ୍ୟ ଫସଲ, ରବିରେ ବି ଆମର ଚାଷୀ ଭାଇମାନେ ବର୍ତ୍ତମାନ ବିଭିନ୍ନ ପ୍ରକାର ଡାଳୁ ଧାନ ଚାଷ କରୁଛନ୍ତି ବା ଖରାଦିନିଆ ଚାଷ କରୁଛନ୍ତି। ସେତେବେଳେ ଅବସ୍ଥା କିନ୍ତୁ ଅଲଗା ଥିଲା, କେବଳ ବର୍ଷା ଦିନରେ ଥରେ ମାତ୍ର ଚାଷ ହଉଥିଲା। ଆଉ ସେଇ ଚାଷଟା ଯଦି ମାଡ଼ ଖାଇଗଲା, ମରୁଡ଼ି ହେଇଗଲା, ତାହେଲେ ଆମ ଚାଷୀ ଭାଇମାନଙ୍କର ଅଣ୍ଟା ଭାଙ୍ଗି ଯାଉଥିଲା। ତାପରେ ଆଉ ଗୋଟେ କଥା ଥିଲା କିସ ନା, ଆମ ଭାରତ ସରକାର ଯୋଉ କରିଥିଲେ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ, ବିଶେଷ କରି ଖାଦ୍ୟ ଶସ୍ୟର ନିୟନ୍ତ୍ରଣ ପାଇଁ ବା ବଜାର ସୃଷ୍ଟି କରିବା ପାଇଁ, ତା ସହିତ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମଧ୍ୟ ସେଇ ଯୋଉ ଲକ୍ଷ୍ୟ ରଖା ହେଇଛି, ସେତେବେଳେ ଏତେଟା FCI ବି ଆକ୍ଟିଭ ହେଇନଥିଲା। ତେଣୁ 1970 ମସିହାରୁ 1975 ମସିହା ପର୍ଯ୍ୟନ୍ତ ଯୋଉ ସମୟ, ସେ ଭିତରେ ଆମର ବନ୍ୟା ବି ହେଇଥିଲା ମୟୂରଭଞ୍ଜ ଭଳିଆ ଜାଗାରେ, 72 ସାଲରେ ବନ୍ୟା ହେଇଥିଲା, 73 ସାଲରେ ଭିତରେ ବନ୍ୟା ହେଇଥିଲା। ତେଣୁ ସେଇ ସମୟରେ ବହୁତ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ତ ହଉଥିଲା, ତା ସହିତ ତୁମେ ଯୋଉଟା କହିଲ ଯେ ମା ମାନେ ଆଉ ଛୁଆମାନେ ଅସ୍ୱାଭାବିକ ଭାବରେ
1: ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିଲା, ନାଇଁ କି? ସେତେବେଳେ କାରଣ ବି ଏତେ ଖୋଜା ହଉନଥିଲା, କାରଣ ହସ୍ପିଟାଲ ପର୍ଯ୍ୟନ୍ତ ସେମାନେ ଆସୁନଥିଲେ, ତେଣୁ ଘରେ ହଉଥିଲା। ଘରେ ସେ ଗାଁର ଧାଇମା ବୋଲି କହୁଛନ୍ତି, ସେଇମାନେ ସବୁ ପ୍ରସବ ଫ୍ରସବ ଇତ୍ୟାଦି କାମ କରୁଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ଟିକେ ଶିକ୍ଷିତ ହେଲେ ଏବଂ ବିଭାଗ ବି ସଚେତନ ହେଲା, କାର୍ଯ୍ୟକ୍ରମ ଗୁଡ଼ାଏ ଚାଲିଲା, ସ୍ୱାସ୍ଥ୍ୟ

0: ସେବା ଗାଁ ଗହଳିକୁ ପହଞ୍ଚିଲା, ଏବେ ବହୁତଟା ସୁଧୁରିଛି ଏବଂ ନିରାପଦ ମାତୃତ୍ୱ କ୍ଷେତ୍ରରେ ବର୍ତ୍ତମାନ ଆମର ଓଡ଼ିଶାରେ ବିଶେଷ କରି ସଫଳତା ବହୁତ ଉଚ୍ଚରେ
1: ଆଗେଇଛି।
0: ତେବେ ଏହି ପରିପ୍ରେକ୍ଷୀରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଭେଟିବା, ଯିଏ ନିରାପଦ ମାତୃତ୍ୱ କ୍ଷେତ୍ରରେ ଅଙ୍ଗନବାଡ଼ି କେମିତି ପ୍ରାରମ୍ଭିକ ଭୂମିକା ସବୁ ନିଭାଉଛନ୍ତି ବା ତାଙ୍କର ଯୋଉ କାର୍ଯ୍ୟକ୍ରମ କେମିତି ହାତକୁ ନେଉଛନ୍ତି, ଏ ବିଷୟରେ ଆଜି ଆସ କଥା ହବା। ଆଉ
2: ଆଜ୍ଞା, ଆପଣଙ୍କର ପରିଚୟ ଟିକେ।
3: ନମସ୍କାର, ମୁଁ ପୂଜା ନାୟକ, ତେଲଦହ ଅଙ୍ଗନବାଡ଼ି କର୍ମୀ, ସାମାଖୁଣ୍ଟା ବ୍ଲକ।
2: କେବେଠୁ ଆପଣ ଅଙ୍ଗନବାଡ଼ିରେ କାମ କରୁଛନ୍ତି?
3: ମୁଁ 2018 ମସିହା ପାଖରୁ କାମ କରୁଛି।
2: ତାହେଲେ 5 ବର୍ଷ ହେଇଗଲାଣି। ଆଉ ଏଇଟା ଗୋଟେ ସେଣ୍ଟର ଅଛି ନା ଏଇଟା ସେକେଣ୍ଡ ସେଣ୍ଟର?
3: ନା, ଏଇଟା ଗୋଟେ ସେଣ୍ଟର।
2: ଗୋଟେ ସେଣ୍ଟର ନାଇଁ କି? କେତେ ଅଛନ୍ତି ଏବେ ଆପଣଙ୍କର ପଞ୍ଜୀକରଣରେ ଯୋଉ ପିଲା ଯୋଉ ଆସୁଛନ୍ତି ଅଙ୍ଗନବାଡ଼ିକୁ, କେତେ ପିଲା ଅଛନ୍ତି, ଆଉ କେତେ ଗର୍ଭବତୀ ଅଛନ୍ତି, ପ୍ରସୂତି କେତେ ଅଛନ୍ତି, ଆପଣଙ୍କର ସବୁ ଡାଟା ରହୁଥିବ, ଲିଷ୍ଟ ସବୁ ରହୁଥିବ?
3: ଆଜ୍ଞା ଆଜ୍ଞା, ମୋର ହଉଛି ଗର୍ଭବତୀ ଅଛନ୍ତି 11 ଜଣ, ପ୍ରସୂତି 7 ଜଣ, ତାପରେ ଆମର 0 ରୁ 5 ବର୍ଷ ଯୋଉଟା ସେଇଟା ହଉଛି 62 ଜଣ।
2: ପିଲା କେତେ ଜଣ ଆସୁଛନ୍ତି ଅଙ୍ଗନବାଡ଼ି ସେଣ୍ଟରକୁ?
3: ଆମର ଅଙ୍ଗନବାଡ଼ି 3 ବର୍ଷରୁ ଯୋଉଟା 6 ବର୍ଷ ସେଇଟା 28 ଜଣ।
2: ଏବେ ତ ଖରାଦିନ ହେଲାଣି, ତେବେ ସମୟ ବିସାରଣୀ କେମିତି ଅଛି?
3: ସମୟ ହେଇଯାଇଛି 7ଟାରୁ 11ଟା ପର୍ଯ୍ୟନ୍ତ।
2: ଆଚ୍ଛା, ତାହେଲେ ଆମେ ନିରାପଦ ମାତୃତ୍ୱ ବିଷୟରେ ଟିକେ ଆଲୋକପାତ କରିବା, ଯେ ଆମର ନିରାପଦ ମାତୃତ୍ୱ ପାଇଁ ପ୍ରଥମେ ଯୋଉ ମହିଳାମାନେ ଏଠି ସବୁ ଗର୍ଭବତୀ ହେଉଛନ୍ତି, ମାନେ ନୂଆ ବୋହୁ ହେଇକି ଗାଁକୁ ଆସିଛନ୍ତି?
3: ନୂଆ ବୋହୁ ହେଲା ପରେ ଆମେ ପ୍ରଥମେ ତାଙ୍କ ଘରକୁ ଯାଇକି ସର୍ଭେ କରୁଛେ, ତାଙ୍କର ଆଧାର କାର୍ଡ ନମ୍ବର, ତାଙ୍କର ଏଜ୍ ସବୁକିଛି ଲେଖିକିରି ଆମ ସର୍ଭେ ଖାତାରେ ନେଇ ଆସୁଛି। ତାପରେ ଯେତେବେଳେ ସେ ଗର୍ଭବତୀ ହେଲା, ଆମେ ଅଙ୍ଗନବାଡ଼ିରେ ତାଙ୍କକୁ ମାନେ ଯେତେ ଶୀଘ୍ର ସମ୍ଭବ, ଆଗରୁ ଥିଲା ସେଇଟା 3 ମାସରେ ଏଣ୍ଟ୍ରି କରିଥିଲେ, କିନ୍ତୁ ଏବେ ଯେତେ ଶୀଘ୍ର ତାକୁ ଆମେ ଅଙ୍ଗନବାଡ଼ିରେ ଏଣ୍ଟ୍ରି କରୁଛୁ।
2: ମାନେ ପ୍ରଥମ ଗର୍ଭ ଜଣା ପଡ଼ିଲା
3: ମାତ୍ରକେ ଆମେ ଏଣ୍ଟ୍ରି କରୁଛେ। ତାପରେ ଏଣ୍ଟ୍ରି କଲା ପରେ ମମତା ଦିବସରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି, ଉଚ୍ଚତା ନିଆ ହେଉଛି, ଓଜନ ଆଉ ବ୍ଲଡ୍ ପ୍ରେସର ଏଇନା ପୁଣି କରିଦିଆ ହେଇଛି, ଡାଇବେଟିସ୍ ବି ଚେକିଂ ହେଉଛି, ଆଉ ହିମୋଗ୍ଲୋବିନ ସବୁକିଛି ହେଉଛି, ଏନ୍ଏମ୍ ଦିଦି ସବୁ ଚେକ୍ କରୁଛନ୍ତି।
2: କୋଉଠୁ ଆସୁଛନ୍ତି ଏନ୍ଏମ୍ ଦିଦି?
3: ଆମ ଗୌଡ଼ରମା ସବ୍ସେଣ୍ଟର।
2: ସବ୍ସେଣ୍ଟରଟା ଗୌଡ଼ରମାରେ ଅଛି ନାଇଁ କି? ଏଇଟା ମାସରେ ଥରେ ହେଉଛି ନା ସପ୍ତାହରେ ନା କେମିତି?
3: ଏଇଟା ମାସରେ ଥରେ, ଆମର ମମତା ଦିବସଟା ମାସରେ ଥରେ, ଆମର ଆମର ଏଇ ସେଣ୍ଟରରେ 2 ମଙ୍ଗଳବାର ହିଁ ହୁଏ।
2: ତାହେଲେ ସବୁ ଗର୍ଭବତୀ ମା ମାନେ ସବୁ ଆସୁଥିବେ?
3: ଆଜ୍ଞା, ଯେତେ ଗର୍ଭବତୀ ମା ତା ପ୍ରସୂତି ମା ଆଉ ଆମର ଛୁଆମାନେ ସବୁ ଆସନ୍ତି, ଓଜନ ବି ହୁଅନ୍ତି ସବୁ।
2: ତାଙ୍କୁ କେମିତି ସବୁ ପରାମର୍ଶ ଦିଆଯାଇ କେମିତି ଠିକ ଭାବରେ ସେମାନେ ସୁସ୍ଥ ପିଲାଟେ ଜନ୍ମ କରିବା ପର୍ଯ୍ୟନ୍ତ ତ 9 ମାସ ପୁଣି ସମୟ ଅଛି, ତାକୁ ସେଇ ଭିତରେ କି କି ସବୁ ଶିକ୍ଷା ଦିଆ ହେଉଛି?
3: ପ୍ରଥମତଃ ଆମେ ତାଙ୍କରକୁ ମାନେ ଖାଦ୍ୟ ବିଷୟରେ ପରାମର୍ଶ ଦଉଛୁ, ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ, ଆଉ ଅଙ୍ଗନବାଡ଼ିରୁ ଯେଉଁ ଛତୁଆ ମିଳୁଛି, ଅଣ୍ଡା ମିଳୁଛି, ସେଗୁଡ଼ାକ ଖାଇବା ପାଇଁ କହୁଛୁ, ପରାମର୍ଶ ଦଉଛୁ। ଆଉ ଆମର ଏବେ ହେଇଯାଇଛି ମୋ ଉପକାରୀ ବଗିଚା, ମାନେ ଯେତେଟା ଜାଗା ଅଛି ମାନେ ଆମେ ଯେମିତି ଘର ବାଡ଼ିରେ ଆମେ ସେଟାକୁ କିସ ପକେଇ ଦଉଛେ, କିଛି କାମ କରୁନୁ, କିଛି ନାହିଁ ସେଠି, କିଛି ନହେଲେ ବି କିଛି ସୁଜନା ଗଛ କି ପପେୟା ଗଛ କଦଳୀ ଗଛ ଲଗେଇକିରି ହାତ ମୁଠାରେ ଯେତିକି ପରିବା ସେମାନେ ଖାଇପାରିବେ ହେଲା। ଆଉ ତାପରେ ଆମର ମମତା ପଇସା ମିଳୁଛି 5,000, ଗର୍ଭ ଅବସ୍ଥାରେ 6 ମାସ ଭିତରେ ଆମେ ତାଙ୍କରକୁ ଦଉଛୁ 3,000, ତାପରେ ଛୁଆ ହେଇସାରିଲା ପରେ ଛୁଆର ଯେତେବେଳେ 9 ମାସ ହେଉଛି, 9 ମାସ ପରେ ସେ ମିଳିମିଳା ଟୀକା ପାଉଛି, ସେତେବେଳେ ଆମେ ଦଉଛୁ 2,000। ଏଇଟା ହେଉଛୁ ଆମ ଅଙ୍ଗନବାଡ଼ି ତରଫରୁ, ସେଇଟା ମାଆକୁ ମାନେ କେମିତି ସୁରକ୍ଷିତ ରହିପାରିବ, କେମିତି ଭଲ ଖାଦ୍ୟ ଖାଇପାରିବ ସେଇ ଇଏରେ ଦଉଛୁ।
2: ଆଗରୁ ଗୋଟେ ଧାରଣା ଥିଲା ଯେ କେବଳ ମାଛ ମାଂସ ଅଣ୍ଡା ବା ଟିକେ ଉଚ୍ଚ ସ୍ତରର ଖାଦ୍ୟରେ ହିଁ ଆମେ ଭିଟାମିନ ବା ପୁଷ୍ଟି ଅଧିକା ପାଇବା, କିନ୍ତୁ ଗାଁ ଗହଳିରେ ସେ ସମସ୍ୟା ନାହିଁ ତ?
3: ନା, ଦେଖନ୍ତୁ ଆମେ କହୁଛେ ତାଙ୍କକୁ ମାଛ ମାଂସ ସବୁ ମା ତ ଖାଇପାରିବେନି ନା, ସମସ୍ତେ ସମାନ ନୁହନ୍ତି, କିଏ ଗରିବ ଶ୍ରେଣୀର କିଏ ଧନୀ ଶ୍ରେଣୀର, ଯେଉଁମାନେ ଧନୀ ସେମାନେ ଆରାମସେ ଖାଇପାରିବେ ମାଛ ମାଂସ ଅଣ୍ଡା ସବୁ କିଛି ଖାଇବେ, ଆଉ ଯେଉଁମାନେ ଗରିବ ଶ୍ରେଣୀ ସେମାନେ ପାଇବେନି, ଖଟିଲେ ଖାଇଲେ। ସେଥିପାଇଁ ଆମେ ଆମର ସବୁ କିଛିରେ ମାନେ ଆମେ କହୁଛେ ସୁଜନା ଶାଗରେ ସେଥିରେ ବି ଆମର ଭିଟାମିନ ମିଳୁଛି, ସୂର୍ଯ୍ୟ କିରଣରୁ ବି ଭିଟାମିନ ମିଳୁଛି, ଶାଗ ପନିପରିବା ସବୁ କିଛିରୁ ଭିଟାମିନ।
2: ଆଉ ଯେଉଁ ପାକଶାଳା ବଗିଚା କଥା କହୁଥିଲେ, ମୋ ଉପକାରୀ ବଗିଚା, ସେଇ ସବୁ ଗଛ ବା ତାର ମଞ୍ଜି ବା କେମିତି ତାଙ୍କୁ ସବୁ ଯୋଗେଇ ଦେଉଛନ୍ତି?
3: ହଁ, ଆମର ଗର୍ଭବତୀ ମା ମାନଙ୍କୁ ଦିଆ ହେଉଛି ଗଛ, ବ୍ଲକରୁ ଆମର ଆସୁଛି ଗଛ, ସଜନା ଗଛ, ଲେମ୍ବୁ ଗଛ, ଅମୃତଭଣ୍ଡା, ପୁଣି ମଞ୍ଜି ଆସୁଛି, ବିଲାତି ବାଇଗଣ ଏମିତି ସବୁ କିଛି ମଞ୍ଜି ବି ଦିଆ ହେଉଛି ସେମାନଙ୍କୁ, ମାନେ ସେମାନେ ଏମିତି ସେଗା ନେଇକିରି ନିଜେ ଲଗେଇବେ, ତାପରେ ଫଳ ହେଲେ ସେଗୁଡ଼ାକ ଖାଇବେ।
2: ଆଉ ସ୍ୱାସ୍ଥ୍ୟ ପରୀକ୍ଷା କେତେ ଥର ହେଉଛି? ଗୋଟେ ତ କହିଲେ ମମତା ଦିବସରେ ପ୍ରତି ମାସ ସେଟା କରାହଉଛି।
3: ହଁ, ପ୍ରତି ମାସ। ଆଉ ଗୋଟେ ଆମର ଟୀକାକରଣ ସେବା ଦିଆ

0: ହେଉଛି ସେଇଟା ହେଉଛି ଆମର ଅଙ୍ଗନବାଡ଼ିରେ ପ୍ରତ ବୁଧବାର ହେଉଛି, ସେଠି ମା ମାନଙ୍କୁ ଛୁଆମାନଙ୍କୁ ଟୀକା ଦିଆ ହୁଏ।
1: କି ଟୀକା ସେଇଟା?
0: ସେଇଟା ଆମର ଗୋଟେ ହେଉଛି 0-3 ମାସ ଭିତରେ ହେଲା, ରଟା ପେଣ୍ଟା ପୋଲିଓ IPV ଏଗୁଡ଼ାକ ଛୁଆମାନଙ୍କୁ ଦିଆ ହେଉଛି ସୁବିଧା। ଗର୍ଭବତୀକୁ TT ଦିଆ ହେଉଛି, ସେଇଟା ଟିଟାନାସ। ଗର୍ଭବତୀକୁ 2 ଟିଟାନାସ, ଗୋଟେ ଏଣ୍ଟ୍ରି ହେଲା ପରେ ପରେ ତାପରେ ଆଉ ଗୋଟେ ଆର ମାସରେ ସେକେଣ୍ଡ ମାସ।
1: ତାହେଲେ ପୁଷ୍ଟିକର ଖାଦ୍ୟ ଦୃଷ୍ଟିରୁ ମା ମାନଙ୍କର କିଛି ଅସୁବିଧା ନାହିଁ ଆପଣ ଯାହା ଦେଖୁଛନ୍ତି?
0: ହଁ ହଁ, ଆମେ ଏମିତି ବି ଯାଇକିନା ମାନେ ଗୃହ ପରିଦର୍ଶନରେ ବି ଯାଉଛୁ, ମା କି ଖାଉଛି କି ନାହିଁ ସବୁ ବୁଝୁଛୁ। ଆଶା NM ଅଙ୍ଗନବାଡ଼ି ଦିଦି ସବୁ ମିଶିକିରି ଆମେ ଯାଉଛୁ ମାନେ ଭିଜିଟରେ।
1: ଏବଂ ସାଧାରଣତଃ ଏମିତି ହୁଏ ଯେ ମା ଆଗେ ସମସ୍ତଙ୍କୁ ଖାଇବାକୁ ଦେଇକି ନିଜେ ବା ବହୁ ପରେ ଯାହା ରୁହେ, ହୁଏତ ବଳକା ବି ହେଇପାରେ ବା ଅଭାବ ବି ହେଇପାରେ, ଏମିତି ସମୟ ବି ହୁଏ।
0: ଆଗୁ ଥିଲା କି ବୋହୁ ମାନେ ଯେତେବେଳେ ଆସୁଥିଲେ ଶାଶୁମାନେ କହିବେ ଯେ ଆଗେ ଆମେ ଘର ଲୋକ ସବୁ ଖାଇସାରିଲା ପରେ ଯାଇକିରି ବୋହୁ ଖାଇବ, କିନ୍ତୁ ଏଥର ସବୁ ଶାଶୁମାନେ ବୁଝିଗଲେଣି, ଶାଶୁ ଶ୍ୱଶୁର ପରିବାର ସମସ୍ତେ ବୁଝିଗଲେଣି ଯେ ଆଗେ ନିହାତି ଗୋଟେ ସୁସ୍ଥ ଶିଶୁ ଦରକାର। ବୋହୁ ଯଦି ସୁସ୍ଥ ରହିବ ତାହେଲେ ସେ ଗୋଟେ ସୁସ୍ଥ ଶିଶୁ ହିଁ ଜନ୍ମ ଦେଇପାରିବ, ଆଉ ଯଦି ମା ଯଦି ନ ଖାଦ୍ୟ ଖାଇଲା ତାହେଲେ ସେ ସୁସ୍ଥ ଶିଶୁ କେବେ ଜନ୍ମ ଦେଇପାରିବନି। ତେଣୁ ଆଗ ଖାଦ୍ୟ ଖାଇସାର ତାପରେ ଅନ୍ୟ କାମ ଯାହା କରିବ, ଶାଶୁ ଶ୍ୱଶୁର ବି ଅଛନ୍ତି ଖାଇବେ, ଆମେ ଶାଶୁ ଶ୍ୱଶୁର ସମସ୍ତଙ୍କୁ ବି ବୁଝାଉ ସେ ବିଷୟରେ,
1: ହୋମ ଭିଜିଟ୍ରେ ତାଙ୍କୁ ବି
0: ପରାମର୍ଶ। ଖାଲି ଯେ ଆମେ ମାଆକୁ ହୋମ ଭିଜିଟ୍ ଯାଇଛେ ଖାଲି ମାଆକୁ ପରାମର୍ଶ ଦେବା ସେଇଟା ନାହିଁ, ଘର ସଦସ୍ୟଙ୍କୁ ବି ସମସ୍ତଙ୍କୁ ଆମର ପରାମର୍ଶ ଦିଆଯାଏ। ତାପରେ ଛୁଆ ହେଇସାରିଲା ପରେ ଆମ ଅଙ୍ଗନବାଡ଼ି କେନ୍ଦ୍ରରେ ଅନ୍ନପ୍ରସନ୍ନ ବି ହୁଏ 6 ମାସରେ।
1: ତେବେ ଯୋଉ ନିରାପଦ ମାତୃତ୍ୱ ପାଇଁ ଯୋଉଟା କହୁଛନ୍ତି ଆନୁଷ୍ଠାନିକ ପ୍ରସବ ବା ସ୍ୱାସ୍ଥ୍ୟ କେନ୍ଦ୍ର ଉପକେନ୍ଦ୍ରରେ ଯାଇକି ପ୍ରସବ କରାଇବା, ସେ ପାଇଁ ଏଠି କେମିତି ବ୍ୟବସ୍ଥା ଅଛି, କେତେ ଦୂରକୁ ନେଇତେ ପଡୁଛି?
0: ଆମର ଏଇଟା ତ ବାରିପଦାଟା ବହୁତ ପାଖ, ବାରିପଦା, ତାପରେ ଆମର ଏଠି ରଙ୍ଗାମାଟିଆ ଅଛି, ରଙ୍ଗାମାଟିଆ ଟିକେ ଦୂର ହେଇଯାଉଛି କିନ୍ତୁ ଆମ ବାରିପଦା
1: ରୁଗ୍ଣ ଶିଶୁ ଏମିତି ଜନ୍ମ ହେବାର ଲକ୍ଷ୍ୟ କରିଛନ୍ତି କି?
0: ହଁ, ଗୋଟେ ହେଇଥିଲା,
1: ଓଜନ କମ ହବା ମନେ କରନ୍ତୁ
0: ମାନେ ଆମର ଦେଖନ୍ତୁ ନର୍ମାଲ ଓଜନଟା ହଉଛି ଆମର 2.5 କେଜି, 2 କେଜି 500, ତାଠୁ ଯଦି ଶିଶୁ କମ୍ ଓଜନ ହେଲା ତାହେଲେ ଆମେ ସେଇଟାକୁ ଆମେ କହୁଛେ ଅତିଶୟ, ଯେଟା ପୁଷ୍ଟିହୀନ ଶିଶୁ। ଆମ ସେମିତି ଗୋଟେ ହେଇଥିଲା 1 କେଜି 500।
1: ଆଚ୍ଛା, ତାପରେ ତାକୁ କେମିତି ପରାମର୍ଶ?
0: ତାପରେ ଆମେ ତାଙ୍କ ଘରକୁ ମାନେ ହୋମ ଭିଜିଟ୍ରେ ଯାଏ ଆଶା ସାଙ୍ଗରେ। ସେ ଛୁଆ ତ ପ୍ରଥମ ତ ମା କ୍ଷୀର ଖାଇଲା, ମା କ୍ଷୀର ଖାଇଲା ପରେ ଯେତେ 6 ମାସ ହେଲା ଆମେ ତାଙ୍କୁ ପରିବାର ନେଇକିନା ଯାଉ, ଯାହା ବି ଆମର ଅଙ୍ଗନବାଡ଼ିରୁ ଯେତିକି ଆମେ ସୁବିଧା ଦେଇପାରବା, ଧର ଗୋଟିଏ ପପିଆ କିଛି ବାଇଗଣ ଏମିତି କିଛି ନେଇକିରି ଯାଉ। ସେ ଖାଦ୍ୟ ମାନେ କେମିତି କରିଛନ୍ତି ସବୁ ମା ଏମିତି ତାକୁ ମାନେ ପ୍ରାୟ
1: ଅବସ୍ଥା ସୁଧୁରେ,
0: ହଁ ମାସେ ପାଖାପାଖି ଆମେ ଡେଲି ଗଲୁ ତାଙ୍କ ଘରକୁ। ତାପରେ ଆସ୍ତେ ଆସ୍ତେ ସେ ଛୁଆର ଓଜନ ବଢ଼ିଲା,
1: ହଳଦିଆ ସବୁଜ ଏମିତି ସବୁ ଯୋଉ ଚିତ୍ର ଥାଏ ତାର ଖାଦ୍ୟ ଅନୁସାରେ କଣ ପରାମର୍ଶ ଦିଅନ୍ତି?
0: ଆମେ କହୁ ଆମର ତିରଙ୍ଗା ପତାକାରେ ଆମର କେତେଟା କଲର? 3ଟା କଲର ତିରଙ୍ଗା ପତାକା, ଯେମିତି 3ଟା କଲର ଆପଣ ସେଇ 3 କଲର ଖାଦ୍ୟ ଖାଇପାରିବେ। ଯେମିତି ଆମର ହଉଛୁ ନାରଙ୍ଗୀରେ ଆମର ଆସୁଛି ଗାଜର ଡାଲି, ମୁଗ ଡାଲି, ମୁସୁରୀ ଡାଲି, ତାପରେ ଧଳା ଭାତ, ରୁଟି, ମାଣ୍ଡିଆ ଏସବୁ କିଛି, ପୁଣି ସବୁଜରେ ତ ବହୁତ କିଛି ଆଜ୍ଞା ମିଳୁଛି, ସବୁଜ ପନିପରିବା ସବୁ ସେଗୁଡ଼ାକ। ଆଉ ହଉଛି ଆମର ସେ ଯୋଉ ତାର ପତାକାର ଗୋଟେ ବାଡ଼ି ଥାଏ ନା ଧରିବା ପାଇଁ, ସେଇଟା ହଉଛି ଆଜ୍ଞା ଆମର ପାଣି, ବିଶୁଦ୍ଧ ପାଣି ଯେଟାକୁ କୁହାଯାଏ। ଆଉ ତାର ଗୋଟେ ଆପଣ ଦେଖିଥିବେ ଦୌଡ଼ି ଗୋଟେ ଲାଗିଥାଏ, ସେଇଟା ହଉଛି ମାନେ ଆମର ସ୍ନେହ ସାର ଜାତୀୟ ଖାଦ୍ୟ। ଆଉ ସେଇ ଯୋଉ ପତାକା ଭିତରେ ଅଶୋକ ଚକ୍ର ସେଇଟା ଆଜ୍ଞା ତେଲ। ଆମେ ସେଇ ସବୁବେଳେ ମାଆକୁ ପରାମର୍ଶ ଦଉ ଯେ ତିରଙ୍ଗା ପତାକା ଯେମିତି, ସେଇ ତିରଙ୍ଗା ପତାକାରେ ଯେମିତି ଆପଣ 3ଟା କଲର ସେଇ 3 କଲର ଖାଦ୍ୟ ଖାଇବେ, ସବୁବେଳେ ଆମେ ସେଇ ପରାମର୍ଶଟା ଦଉଛୁ।
1: ତାହେଲେ ବର୍ତ୍ତମାନ ଯେତିକି ଆପଣ କାର୍ଯ୍ୟକ୍ରମ ଏଇ ଗାଁରେ ଏଇ ସେଣ୍ଟରରେ ଯାହା ଚାଲିଛି ଆପଣ ସନ୍ତୁଷ୍ଟ ନା ଆଉ କିଛି କାର୍ଯ୍ୟକ୍ରମ ରହିଯାଉଛି?
0: ଆଉ କିଛି ଅସୁବିଧା ମାନେ କଣ କହିବି, ଟିକେ ମୋ ଅଙ୍ଗନବାଡ଼ିଟା ଟିକେ ଆଉଥରେ ମରାମତି ଟିକେ ହେଇଥିଲେ ଭଲ ହୁଅନ୍ତା, ଏଇ ଅଙ୍ଗନବାଡ଼ି ନେଇକି ଟିକେ ଚିନ୍ତା।

0: ପିଇବା ପାଣିର ବ୍ୟବସ୍ଥା ବା ପାଇଖାନା ବ୍ୟବସ୍ଥା?
1: ଅଙ୍ଗନବାଡ଼ିରେ ତ ଶୌଚାଳୟ ଆଗରୁ ନଥିଲା, ଏବେ ଆମର ଆମ୍ବାଡ଼ସି ବୋଲି ଗୋଟେ କମ୍ପାନୀ ଅଛି, ସେ ପ୍ରତ୍ୟେକ ଅଙ୍ଗନବାଡ଼ିକୁ ମମତା ଗୃହ, ତାପରେ କିଚେନ୍ ରୁମ୍, ଟଏଲେଟ୍ ସବୁ ଦଉଛନ୍ତି। ସେଇ ଇଏରେ ସେଇଟା ତିଆରି ହେଇଛି, ପାଇଖାନା ଆଉ ରୋଷେଇ ଘର ମମତା ଗୃହ। ଆଉ ପାଣିଟା ତ ସେମିତି ସୁବିଧା ନାହିଁ, ଗାଁ ଟ୍ୟୁବୱେଲରୁ ପାଣି ନିଆ ହେଉଛି, ମାନେ ଅଙ୍ଗନବାଡ଼ିର ସ୍ୱତନ୍ତ୍ର ଟ୍ୟୁବୱେଲ ନାହିଁ,
0: ସେଇଟା ଗୋଟେ ଅସୁବିଧା। ଖରାଦିନେ ସମସ୍ୟା ହୁଏ ନାହିଁ ପାଣିର?
1: ଖରାଦିନେ ସମସ୍ୟା ମାନେ ଆମେ ଫିଲ୍ଟରରେ ରଖୁ ପାଣି, ଆଉ ପାଖ ଟିକେ ଟ୍ୟୁବୱେଲଟା ପାଖ
0: ଯେ ପାଣି ବାହାରେ,
1: ହଁ ପାଣି ବାହାରେ, ପାଣି ବାହାରେ ହଁ।
0: ତାପରେ ବି ତ ଆହୁରି ଗୁଡ଼ାଏ କଥା ଅଙ୍ଗନବାଡ଼ିରେ ଅଛି, କେତେ ଏସ୍ଏଚ୍ଜି ଆପଣଙ୍କର ଅଛି?
1: ମୋର ଆଜ୍ଞା 12ଟା ଅଛି।
0: ଆରମ୍ଭ କଲା ଦିନ
1: ଆରମ୍ଭ ସେତେବେଳେ ଥିଲା ଆଜ୍ଞା 5ଟା, ତାପରେ ଆର ଗୁଡାକ ମୁଁ ସବୁ ଗଠନ କରିଛି। ମୁଁ ଯେତେବେଳେ ପ୍ରଥମ ହେଲି ମୁଁ ପୋଷ୍ଟିଂ ପାଇଛି, ତାପରେ ଆମ ବିନ ସରକାର ଡିକ୍ଲାର କରିଦେଲେ ମାନେ ଗାଁରେ ଏସ୍ଏଚ୍ଜି ଗଠନ କରନ୍ତୁ, ପ୍ରତ୍ୟେକ ଏସ୍ଏଚ୍ଜିକୁ 15,000 ମିଳିବ, ଆଉ ସେତେବେଳେ ଗୋଟେ ଟାର୍ଗେଟ ଦେଇଦେଲେ ନିହାତି 5ଟା ଗ୍ରୁପ ଗଠନ କରତେ ପଡ଼ିବ। ଆଉ ସେତେବେଳେ ତ ମୁଁ ଗାଁ ବିଷୟରେ କିଛି ଜାଣିନଥିଲି, ତଥାପି ଲାଗି ପଡ଼ିକିନା ମୁଁ ଗଠନ କଲି।
0: ଏବେ ସେମାନେ କେମିତି ସ୍ଥିତିରେ ଅଛନ୍ତି ବର୍ତ୍ତମାନ?
1: ନା ସେମାନେ ଭଲ ଲୋନ୍ ନେଉଛନ୍ତି, ଆମର ତ ଏଠି ପରିବା ଚାଷ ନା, ଲୋନ୍ ଆଣୁଛନ୍ତି, ପରିବା ଚାଷରେ ଲଗାଉଛନ୍ତି, ସେୟା ସୁଝୁଛନ୍ତି, ପୁଣି ସୁଝି ସାରିଲା ପରେ ପୁଣି ଆପ୍ଲାଏ କରିକି ପୁଣି ଆଉଥରେ ଆଣୁଛନ୍ତି।
0: ଏବେ ତ 5 ଲକ୍ଷ ପର୍ଯ୍ୟନ୍ତ ଲୋନ୍ ଦିଆ?
1: ଆଜ୍ଞା ଆଜ୍ଞା ହଁ ଆଣୁଛନ୍ତି ଆଣୁଛନ୍ତି ଆଜ୍ଞା, ସବୁ ଗ୍ରୁପ ଆଣି ନାହାନ୍ତି,
0: କିଛି ଗ୍ରୁପ
1: କିଛି ଗ୍ରୁପ ଆଣିଛନ୍ତି, ଆଉ କିଛି ଗ୍ରୁପ ମାନେ 2 ଲକ୍ଷ, 2.5 ଲକ୍ଷ, 3 ଲକ୍ଷ ଏମିତି ଆଣିଛନ୍ତି।
0: କେବଳ ଖାଲି ଚାଷ ବା ଏଇ ଯୋଉ କୁକୁଡ଼ା ଛେଳି ଇତ୍ୟାଦିରେ ଇନଭେଷ୍ଟ କରୁଛନ୍ତି?
1: ଆଜ୍ଞା ଆଜ୍ଞା।
0: ହଉ ଠିକ୍ ଅଛି, ଆଜି ଆପଣ ଏଇ ଯୋଉ ନିରାପଦ ମାତୃତ୍ୱ ବିଷୟରେ ଅଙ୍ଗନବାଡ଼ି କେନ୍ଦ୍ରରେ ଯାହା ସବୁ କାର୍ଯ୍ୟକ୍ରମ ଚାଲିଛି ସେ ପାଇଁ ଯାହା ସବୁ କହିଲେ, ସେଥିପାଇଁ ଆମର ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ନମସ୍କାର।
2: ହଁ କଥାବାର୍ତ୍ତା ତୁମେ ତ ହେଲ ଆମର ଅଙ୍ଗନବାଡ଼ି କର୍ମୀଙ୍କ ସହିତ, କିନ୍ତୁ ତା ଭିତରେ ବି ଦେଖ ଗୋଟେ ପରିବର୍ତ୍ତନ ସମାଜରେ ବା ଗାଁରେ ଆମେ ନେଇକି ଅଙ୍ଗନବାଡ଼ି କରିବା ଏବଂ ସେଇ ଗାଁର ଲୋକମାନଙ୍କୁ ବି ନେଇକି ତ ହବ ନା ସେଟା, ତେଣୁ ପ୍ରତ୍ୟେକ ସଂସ୍ଥା ଯୋଉ ଖୋଲୁଛି ବା ଖୋଲି ସାରିଛି ସେମାନଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ କଥା ଅନୁମାନ କରି ହଉଛି ଏଇ ମାଙ୍କ କଥାରୁ, କେତେ ଆଗେଇଲେଣି ପ୍ରତ୍ୟେକ କଥାରେ ଏବଂ କେତେ କଥା ଜାଣିଲେଣି, ତେଣୁ ଆମର ୟା ପରବର୍ତ୍ତୀ ସମୟ ଆମେ ବେଳେବେଳେ ନକାରାତ୍ମକ ଚିନ୍ତାଧାରା ଆମ ମୁଣ୍ଡକୁ ଆସୁଛି, କିନ୍ତୁ ଏଟା ବି ସତ ଯେ ବହୁତ ପରିବର୍ତ୍ତନ ସକାରାତ୍ମକ ପରିବର୍ତ୍ତନ ବି ହଉଛି ଆଉ ଆକୁ ବି ଆହୁରି ହବ।
0: ହଉ ହଉ ଏଥର ଗୋଟେ ଗୀତ ଶୁଣିବା ଆସ ଆଉ।

ଶ୍ରୋତା ବନ୍ଧୁମାନଙ୍କର ବି ପରିବର୍ତ୍ତନ ହେଇଛି, ଆଉ ସକାରାତ୍ମକ ପରିବର୍ତ୍ତନ। ତେବେ ଏଇ ଯୋଉ ଆମର ରେଡିଓ ଷ୍ଟେସନ ବା ରେଡିଓର ଯୋଉ ଆମର ପ୍ରସାର ପ୍ରଚାର ଚାଲିଛି, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସଚେତନତା ସୃଷ୍ଟି କରିବା ଠାରୁ ଆରମ୍ଭ କରିକି ତାଙ୍କର ଆମୋଦ ପ୍ରମୋଦ ପ୍ରତ୍ୟେକ କଥାକୁ ନଜରକୁ ରଖିକି ଆମେ ଯୋଉ କାର୍ଯ୍ୟକ୍ରମ କରୁଛୁ, ଏବଂ ବିଶେଷ କରି ଆମ ଚାଷବାସ କାର୍ଯ୍ୟକ୍ରମରେ ଆମେ ଚେଷ୍ଟା କରୁଛୁ ଅଧଘଣ୍ଟେ ଭିତରେ ଆମ ଚାଷୀ ଭାଇମାନଙ୍କୁ ଅନେକ କଥା ଜଣାଇବା ପାଇଁ, ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବା ପାଇଁ, ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ତେଣୁ ସମସ୍ତଙ୍କୁ କହିବା କଥା ଯେ ଆପଣମାନେ ଟିକେ ଚିଠି ଲେଖିଲେ ଭଲ ଲାଗିବ। ତାପରେ ସେକେଣ୍ଡ ଥିଙ୍ଗ ହଉଛି, ବଡ କଥା, ଆପଣ ଦେଖନ୍ତୁ ଆମେ ବି ଜାଣିଛୁ ବାରିପଦା ଆକାଶବାଣୀ ଆପଣଙ୍କର ଅନ୍ୟାନ୍ୟ ଗଣମାଧ୍ୟମ ଅପେକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଆପଣ ସେଟା ଉପଲବ୍ଧି କରିବେ ନିଶ୍ଚୟ ଆମେ ଭାବୁଛୁ। ତେଣୁ ଏଇ ଆମର ଯୋଉ ବାରିପଦା

0: ନିଶ୍ଚୟ ଆମେ ଭାବୁଛୁ। ତେଣୁ ଏଇ ଆମର ଯୋଉ ବାରିପଦା ଆକାଶବାଣୀର କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ଆଉ ଟିକେ ଗଠନମୂଳକ ଚିନ୍ତାଧାରା ଟିକେ ଆଣିବା ପାଇଁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଚିଠି ନିତ୍ୟାନ୍ତ ଆବଶ୍ୟକ। ତେଣୁ ଆପଣଙ୍କୁ ଅନୁରୋଧ, ଗୋଟେ ସପ୍ତାହରେ ଆଟଲିଷ୍ଟ ଚିଠି ଦିଅନ୍ତୁ। ଆଉ
1: ଆମର ଅଭ୍ୟାସ ତ ପରିବର୍ତ୍ତନ, ଯେମିତି କହୁଥିଲ ଯେ ଆଜିକାଲି ସବୁ ମୋବାଇଲ ଇଣ୍ଟରନେଟ୍ ଯୁଗରେ ସବୁ ଇମେଲ ଆଉ ମେସେଜ, ହ୍ୱାଟ୍ସଆପ୍, ଚାଟିଂ ଏସବୁ ଚାଲିଲାଣି। ଚିଠି ପତ୍ର ଆଉ କିଏ ବ୍ୟବହାର କରୁଛି? ଯେତିକି ଚିଠି ପତ୍ର ବ୍ୟବହାର କରୁଛି କେବଳ ଅଫିସିଆଲ, ଆଉ ରେଡିଓ ଷ୍ଟେସନକୁ ଅନେକ ଚିଠି ଆସୁଛି। ଅନୁରୋଧରେ ଶ୍ରୋତା ଭାଇ ଭଉଣୀ ମାନେ ସବୁ ଗୀତ ଶୁଣିବାକୁ ଲେଖୁଛନ୍ତି, ଆଉ ମତାମତ ଦେବାକୁ ସମୀପେଶୁକୁ ଲେଖୁଛନ୍ତି, ଆଉ ଚାଷବାସ ବିଭାଗକୁ ଚିଠି କିଛି ଲେଖୁଛନ୍ତି। ତେଣୁ ଏଇ ଯୋଉ ଅଭ୍ୟାସର ପରିବର୍ତ୍ତନ ଭିତରେ ବି ଆମକୁ ଦିଧାଡ଼ି ଚିଠିରେ ଲେଖିଲେ ଆମେ ବି ଉତ୍ସାହିତ ହବୁ। ତା ସହିତ ଆପଣଙ୍କର କଥା, ଆପଣଙ୍କର ସମସ୍ୟା, ଆପଣଙ୍କର ଗାଁର ଯୋଉ ଅସୁବିଧା ଥିବ ତାକୁ ବି ମଧ୍ୟ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଉପସ୍ଥାପନ କରିପାରିବୁ।
0: ଆମ ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର ହେଉଛି 7570002, ଜିଲ୍ଲା ମୟୂରଭଞ୍ଜ।
1: ପୁଣି ଥରେ ଆଜି ଆମର ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଆଜି ଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝି, ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜପଡ଼ା, ଶୁଭେନ୍ଦୁ କୁମାର ବେହେରା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 8ଟା। ଆସନ୍ତୁ ଶୁଣିବା ପରେ ପରେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶ୍ରୋତାବନ୍ଧୁ ଅନୁରୋଧ କରିଥିବା ଚିଠିପତ୍ର ମାଧ୍ୟମରେ। କଥାଚିତ୍ର ଟୁ ଷ୍ଟେଟ୍ସ, କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦା। ଅନୁରୋଧକାରୀ ଶ୍ରୋତା ହେଲେ ମଧୁରିତା ମିଶ୍ର ଏବଂ ଶ୍ରୀତିଲେଖା ମିଶ୍ର ଓ ଅନ୍ୟ ସାଥୀ ଶ୍ରୋତା।

0: ସମୀପିଛୁ। ଉପସ୍ଥାପନାରେ ମୁଁ ବୀଣାପାଣି ସିଂ, ଆଉ ମୋ ସହିତ ଅଛନ୍ତି ନିବେଦିତା ବାରିକ।
1: ହଁ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଆମ ସମୀପେଶୁର ଆସରକୁ।
0: ଶ୍ରୋତା ବନ୍ଧୁ, ଚିଠି ଚିଠି ଚିଠି, ଆମର ଏଇ କାର୍ଯ୍ୟକ୍ରମର ଆରମ୍ଭ ଆଜି ଚିଠିରେ ଚିଠିରେ। ଆପଣଙ୍କ ଚିଠି ପରା ଆମର ପ୍ରେରଣା, ଆମର ଉତ୍ସାହ।
1: ଅପା, ଆଉ ସମୟ?
0: ହଁ ନିବେଦିତା, ସମୟ କଥା କହିଲାରୁ ଇଚ୍ଛା ହୁଏ, ଭାରି ଇଚ୍ଛା ହୁଏ, ଯଦି ଏଇ ପୃଥିବୀଟା ସମୟର ହାତ ଧରନ୍ତା ଆଉ ଅତୀତକୁ ଧୀରେ ଧୀରେ ଫେରିଯାଆନ୍ତା କେତେ ଭଲ ହୁଅନ୍ତା। ହଜିଲା ପିଲାଦିନ ଆମର ଫେରି ଆସନ୍ତା, ଯେଉଁଠି ନଥାନ୍ତା ଛନ୍ଦ କପଟ ଲହୁଲୁହର ନଈ, ଭୋକ ଶୋଷ ଆଉ ଯନ୍ତ୍ରଣା ଭରା ଦୁଃଖର ଛାଇ। ଏମିତି ହୁଅନ୍ତା କି ସୂରୁଜ ଆସନ୍ତା ନୂଆ ସକାଳକୁ ନେଇ, ଆଉ କୋଇଲି ଝୁଲନ୍ତା ବସନ୍ତ ଦୋଳିରେ କୁହୁ କୁହୁ ଗୀତ ଗାଏ, ପୁଣି ଧରଣୀରାଣୀ ସଜେଇ ହୁଅନ୍ତା ନୂଆ ନୂଆ ରଙ୍ଗକୁ ନେଇ। ସତରେ ଶ୍ରୋତା ବନ୍ଧୁ, ଏଇ ପୃଥିବୀଟା ଯଦି ସମୟର ହାତ ଧରନ୍ତା ଆଉ ଅତୀତକୁ ଧୀରେ ଧୀରେ ଫେରିଯାଆନ୍ତା।
1: କେବେ ନୁହେଁ, କେବେ ନୁହେଁ ଅପା, ସମୟ କେବେ ଫେରେ ନା, ସେ ପରା ଆସି ପହଞ୍ଚି ଗଲାଣି। ଚିଠି ପଢିବି ଅପା?
0: ପଢ ପଢ
1: ଅପା। ଆଜି ପ୍ରଥମେ ଶୁଭେଚ୍ଛା ବାର୍ତ୍ତା ଏବଂ ପରେ ଚିଠି ପଢିବି।
0: ଆରେ ବାଃ, ପଢ ପଢ, ଶୁଭେଚ୍ଛା ବାର୍ତ୍ତାକୁ ଆଗ ପଢ, କୋଉଠୁ ଲେଖିଛନ୍ତି, କୋଉଠୁ ଶୁଭେଚ୍ଛା ସବୁ ପଠେଇଛନ୍ତି ଆମକୁ?
1: ସେମାନେ ହେଲେ ତୁଳସୀ ଚୌରାରୁ ସ୍ନେହପ୍ରଭା, ନିହାର ରଞ୍ଜନ, ପପୁ, ସୁଇଟି, ଟିକିନା, ରାଜ, ରୁବି, ଖୁସି, ଭୂମି, ପିଣ୍ଟୁ ଏବଂ ରୂପା। ବିଜୟ ରାମଚନ୍ଦ୍ରପୁର ୱାର୍ଡ ନମ୍ବର 17ରୁ ଜୟମାଧବ, ନୀଳମାଧବ, ସସ୍ମିତା, ଅନୁରାଧା, ଶ୍ରୁତି, ରାଜ, ସ୍ୱୟଂ, ଅମୃତା ଏବଂ ସାବିତ୍ରୀ। ବାସିପିଠାରୁ ସମୀର, ଗଣେଶ, ତୁଫାନ, ମମତା, ଲିପିକା, ସନ୍ଦୀପ, ଛୁଟୁ, ମଙ୍ଗଲ, ହରି, କାଶୀନାଥ, ସିପୁନ, ପପୁନ ଏବଂ ସାରଥୀ। ଉଦଳା ଶାଳମଣ୍ଡଳୀରୁ ଅବିନାଶ, ଆରତୀ, ଅଭିଜିତ, ସିପ୍ରା, ନିହାରିକା, ତାରିଣୀ, ଦୀପକ ଏବଂ ମଦନ। ସେମାନେ ଲେଖିଛନ୍ତି, ରଜ ଉପଲକ୍ଷେ ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମ ସମସ୍ତଙ୍କର ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଏବଂ ନମସ୍କାର।
0: ପ୍ରିୟ ଶ୍ରୋତା ବନ୍ଧୁ, ଆମର ମଧ୍ୟ ଆପଣମାନଙ୍କୁ ରଜ ପର୍ବ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ, ବହୁତ ବହୁତ ଶୁଭେଚ୍ଛା ଏବଂ ପ୍ରତି ନମସ୍କାର।
1: ପୁଣି ଲେଖିଛନ୍ତି, ଅପା, ରଜ ହେଉଛି ଆନନ୍ଦ ଉଲ୍ଲାସର ପର୍ବ। ଭଗବାନଙ୍କ କୃପାରୁ ଆପଣମାନେ, ଆକାଶବାଣୀ ବାରିପଦାର ସମସ୍ତ କର୍ମକର୍ତ୍ତା ଅପା ଓ ଭାଇମାନେ ଭଲରେ ଥାଆନ୍ତୁ, ସୁସ୍ଥ ରୁହନ୍ତୁ, ରଜପାନ ରଜ ପିଠା ଖାଇ ସଜବାଜ ହୋଇ ପୁରା ପୁରୀ ଖୁସିରେ ରୁହନ୍ତୁ।
0: ସତରେ ଶ୍ରୋତା ବନ୍ଧୁ, ରଜ ସଜବାଜ, ରଜ ମଉଜ, ରଜ ପାନ ଆଉ ରଜ ପିଠା, ପୁଣି ରଜ ଦୋଳି, ରଜ ପର୍ବକୁ କରିଦିଏ ଆନନ୍ଦ ମୁଖର, ଖୁସିର ଲହରି ଖେଳାଇ ଦିଏ ସଭିଙ୍କ ମନରେ। ଜଗତର ନାଥ ଜଗନ୍ନାଥଙ୍କୁ ଆମର ଏତିକି ଗୁହାରି, ସମସ୍ତ ଶ୍ରୋତାବନ୍ଧୁଙ୍କ ଓଠରେ ସବୁବେଳେ ଝରୁଥାଉ ହସର ଲହରି, ଆଜୀବନ ସ୍ୱାସ୍ଥ୍ୟ ଥାଉ ସୁସ୍ଥ ଏବଂ ବଳିଷ୍ଠ, ମନ ହେଉ କର୍ମଠ, ଜୀବନ ହେଉ ଶାନ୍ତିପୂର୍ଣ୍ଣ, ଆଉ ସମସ୍ତେ ସୁସ୍ଥ ରୁହନ୍ତୁ, ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ନା କଣ କହୁଛେ ନିବେଦିତା?
1: ହଁ ବା,
0: ଏଥର ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ଉଦଳାରୁ। ସେମାନେ ହେଲେ ସନ୍ଦୀପ, ବିଶ୍ୱଜିତ, ଅମରେନ୍ଦ୍ର, ପ୍ରଣବ, ପ୍ରିୟଙ୍କା ଏବଂ ପ୍ରଜ୍ଞାଶ୍ରୀ। ସେମାନେ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ରଜ ଉପଲକ୍ଷେ ଆମର ଶୁଭେଚ୍ଛା ସହ ନମସ୍କାର।
0: ଆମର ମଧ୍ୟ ରଜ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଏବଂ ପ୍ରତି ନମସ୍କାର। ଶ୍ରୋତା ବନ୍ଧୁ
1: ପୁଣି ଲେଖିଛନ୍ତି, ଅପା, ଆଗକୁ ଆସୁଛି ରଜ ପର୍ବ, ପୁଣି ଦେବସ୍ନାନ ପୂର୍ଣ୍ଣିମା, ଆଶା ତ ଅଛି, ନିଶ୍ଚୟ ନୂଆ ନୂଆ କାର୍ଯ୍ୟକ୍ରମ ସବୁ ଶୁଣାଇବେ। ଗତ ସପ୍ତାହର କାର୍ଯ୍ୟକ୍ରମ ମଧ୍ୟ ଆମ ମନକୁ ଛୁଇଁ ପାରିଛି, ଯୁବବାଣୀ, ବିଜ୍ଞାନ ବାର୍ତ୍ତା, ମହିଳା ମହଲ, ପିଲାଙ୍କ କାର୍ଯ୍ୟକ୍ରମ, ଚାଷବାସ ଏବଂ ପରିକ୍ରମା କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା। ହେଲବାରିପଦା ଓ ଗୀତାଞ୍ଜଳି ମଧ୍ୟ ଭଲ ଲାଗିଲା, ଆଗକୁ ଅପେକ୍ଷା ରହିଲା। ରଜ ପାଇଁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ, ରଜ ପିଠାର ପ୍ରସ୍ତୁତି ଓ ରଜ ପର୍ବ ସମ୍ପର୍କରେ କାର୍ଯ୍ୟକ୍ରମ କରି ଶୁଣାଇବେ ଅପା, ଏହି ଆଶା ରଖି ରହୁଛୁ, ନମସ୍କାର।
0: ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠିର ମହକ ଅଲଗା ଅଲଗା, ରଜ ରଜ ବାସୁଛି ଶ୍ରୋତା ବନ୍ଧୁ, ମନ କହୁଛି ଶୀଘ୍ର ଶୀଘ୍ର ରଜଟା ପହଞ୍ଚି ଯାଉ। ବ୍ୟସ୍ତ ହୁଅନ୍ତୁ ନାହିଁ ଶ୍ରୋତା ବନ୍ଧୁ, ଆଉ କେଇଟା ସମୟ ପରେ ପହଞ୍ଚି ଯାଉଛି, ପୁରା ରେଡି ହୋଇଥାନ୍ତୁ ରଜ ମାନିବା ପାଇଁ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ସବୁ ଭଲ ଲାଗିଛି ଜାଣି ଆମେ ବହୁତ ଖୁସି ହେଲୁ, ଆଶା କରୁଛୁ ଆପଣମାନେ ଆମର ସବୁ କାର୍ଯ୍ୟକ୍ରମକୁ ଏମିତି ଶୁଣୁଥାନ୍ତୁ। ଖାଲି ଯେ ଯୁବବାଣୀ, ବିଜ୍ଞାନ ବାର୍ତ୍ତା, ହେଲୋ ବାରିପଦା, ପିଲାଙ୍କ କାର୍ଯ୍ୟକ୍ରମ, ମହିଳା ମହଲ ରହିଛି ତାହା ନୁହେଁ, ଆହୁରି ମଧ୍ୟ ଅନେକ କାର୍ଯ୍ୟକ୍ରମ ରହିଛି, ସେ ସବୁକୁ ମଧ୍ୟ ଶୁଣନ୍ତୁ ଏବଂ ସୁଚିନ୍ତିତ ମତାମତ ଦେଇ ଚିଠି ଦିଅନ୍ତୁ ଶ୍ରୋତା ବନ୍ଧୁ। ହଉ ଠିକ ଅଛି, ଆପଣମାନଙ୍କ ଅନୁରୋଧକୁ ମନେ ରଖିଲୁ, ରଜ ପର୍ବ ଏବଂ ରଜ ପିଠାର ପ୍ରସ୍ତୁତିକୁ ନେଇ ନିଶ୍ଚୟ କାର୍ଯ୍ୟକ୍ରମ ଶୁଣାଇବୁ, ଆପଣମାନେ ରେଡିଓ ପ୍ରତିଦିନ ଶୁଣୁଥାନ୍ତୁ, ନିଶ୍ଚୟ ଶୁଣିପାରିବେ ହେଲା। ପରବର୍ତ୍ତୀ ଚିଠି ନିବେଦିତା।
1: ଏଥର ଚିଠିଟି ଦେଇଛନ୍ତି ଖୁଣ୍ଟାରୁ ପ୍ରୀତିପୁଷ୍ପ, ସ୍ପର୍ଶଗନ୍ଧା, ମଧୁଛନ୍ଦା, ମୋନାଲିସା, ସୁରେଖା, ମାନସୀ ଏବଂ ରୀତା। ସେମାନେ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ରଜ ପର୍ବ ଉପଲକ୍ଷେ ଅଗ୍ରିମ ଶୁଭେଚ୍ଛା ଏବଂ ନମସ୍କାର।
0: ଆମର ମଧ୍ୟ ରଜ ପର୍ବ ଉପଲକ୍ଷେ ଆପଣମାନଙ୍କୁ ଅଗ୍ରିମ ଶୁଭେଚ୍ଛା ସହ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ଲେଖିଛନ୍ତି,

0: ଅପା ଆମେମାନେ ଆକାଶବାଣୀ ବାରିପଦା କେନ୍ଦ୍ରର ନିୟମିତ ଶ୍ରୋତା। ଆମେ ସମସ୍ତେ ପ୍ରତ୍ୟେକ ଦିନ ସନ୍ଧ୍ୟା 6ଟାରୁ ରାତି 9ଟା ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ମନ ଦେଇ ଶୁଣୁ, ଯେମିତି ଭକ୍ତି ଗୀତ, ଯୁବବାଣୀ, ସମ୍ବାଦ, ସାନ୍ତାଳୀ ଗୀତ, ଜିଲ୍ଲା ହାଲଚାଲ, ଚାଷବାସ, ଝୁମର, ଆଲୋଚନା, ବିବିଧ ଭାରତୀ, ପାଲା, ଦାସକାଠିଆ, ଏମିତି ଅନେକ କାର୍ଯ୍ୟକ୍ରମ ମନ ଦେଇ ଶୁଣୁ। ହେଲେ କିଛି ଦିନ ହବ ନାଟକ, ସାକ୍ଷାତକାର, ମେଘାସନ, କଳା କଳାକାର ଆଉ ଶୁଣିବାକୁ ପାଉନାହୁଁ। କଣ ଅସୁବିଧା ହେଲା ଏହି ଚିଠି ପାଇଲା ମାତ୍ରେ ଜଣାଇବେ। ଶେଷରେ ଗୋଟିଏ ଅନୁରୋଧ କରିଛନ୍ତି, କ୍ଷୁଦ୍ର ନାଟକ, ନାରୀ ନିର୍ଯାତନା, ଅନ୍ଧବିଶ୍ୱାସ, କୁସଂସ୍କାର, ନିଶା ନିବାରଣ, ବାଲ୍ୟ ବିବାହକୁ ନେଇ ବହୁତ ପରିମାଣରେ ପ୍ରଚାର ପ୍ରସାର କରି ଶୁଣାଇଲେ ଆକାଶବାଣୀ ବାରିପଦା କେନ୍ଦ୍ରର ମାନ ଆହୁରି ବଢିବ।
1: ଶ୍ରୋତା ବନ୍ଧୁ, ପ୍ରଥମେ ତ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଚିଠିଟିଏ ଦେଇଥିବାରୁ। ତେବେ ଜୀବନ ତ ହେଉଛି ଜଞ୍ଜାଳଗ୍ରସ୍ତ, ଜଟିଳ, କୁଟିଳ, ପୁଣି ଜଳାମୟ, ଆହୁରି କର୍ମବହୁଳ। ତେଣୁ ଏଭଳି ଏକ ପରିସ୍ଥିତିରେ ଆପଣ ଖୁବ୍ ସୁନ୍ଦର ମାଧ୍ୟମଟିଏ ଗ୍ରହଣ କରିଛନ୍ତି, ତାହା ହେଉଛି ରେଡିଓ। ରେଡିଓରେ ପ୍ରଚାର କରାଯାଉଥିବା ଚିତ୍ତ ଉଲ୍ଲାସକାରୀ କାର୍ଯ୍ୟକ୍ରମ ଶୁଣି କ୍ଷଣିକ ପାଇଁ ହେଲେ ବି ତ ନିଜର ଜୀବନ ଯନ୍ତ୍ରଣାକୁ ଭୁଲି ଯାଉଛନ୍ତି ନା ଶ୍ରୋତା ବନ୍ଧୁ? ବାସ୍ତବରେ ବହୁତ ସୁନ୍ଦର ଅଭ୍ୟାସ ଆପଣଙ୍କର। ସନ୍ଧ୍ୟା 6ଟାରୁ ରାତି 9ଟା ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମକୁ ମନ ଦେଇ ଶୁଣୁଛନ୍ତି। ଭକ୍ତି ଗୀତ, ଯୁବବାଣୀ, ସମ୍ବାଦ, ସାନ୍ତାଳୀ ଗୀତ, ଜିଲ୍ଲା ହାଲଚାଲ, ଚାଷବାସ, ପୁଣି ଝୁମର, ଆଲୋଚନା, ଆହୁରି ବିବିଧ ଭାରତୀ, ପାଲା, ଦାସକାଠିଆ ସବୁ ଶୁଣୁଛନ୍ତି। ବହୁତ ଖୁସିର କଥା ଶ୍ରୋତା ବନ୍ଧୁ। ପୁଣି ମୋ ପାଇଁ ପ୍ରଶ୍ନଟିଏ ମଧ୍ୟ ରଖିଛନ୍ତି। କିଛି ଦିନ ହେଲା ନାଟକ, ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ, ମେଘାସନ ଏବଂ କଳା ଓ କଳାକାର ଶୁଣିବାକୁ ମିଳୁନି କାହିଁକି? ପ୍ରକୃତରେ କଳାର ମାଟିରେ କଳା ଓ କଳାକାରଙ୍କ କଥା ଯଦି ଶୁଣାଯାଏ ନାହିଁ, ତେବେ ଏହା ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁମାନଙ୍କ ମନରେ ପ୍ରଶ୍ନବାଚୀଟିଏ। ସମୟକ୍ରମେ ଶୁଣାଇବୁ ନିଶ୍ଚୟ, ଏଥିରେ ବ୍ୟସ୍ତ ଜମାରୁ ହୁଅନ୍ତୁ ନାହିଁ। ଆଉ ରହିଲା ମେଘାସନ କାର୍ଯ୍ୟକ୍ରମ, ଏହା ତ ପ୍ରଚାର କରାଯାଉଛି, ନାଟକ ମଧ୍ୟ ମଝିରେ ମଝିରେ ପ୍ରଚାର ପ୍ରସାର କରାଯାଉଛି। ରେଡିଓ ପ୍ରତ୍ୟେକ ଦିନ ଶୁଣନ୍ତୁ ଶ୍ରୋତାବନ୍ଧୁ, ନିଶ୍ଚିତ ଭାବରେ ଶୁଣିବାକୁ ପାଇବେ। ଆପଣଙ୍କ ଅନୁରୋଧ ମଧ୍ୟ ମନେ ରଖିଲୁ ଶ୍ରୋତାବନ୍ଧୁ। ଆପଣଙ୍କ ମତାମତ ବାସ୍ତବରେ ବହୁତ ପ୍ରଶଂସା ଯୋଗ୍ୟ, ବହୁତ ସୁନ୍ଦର ମତାମତଟିଏ ଉପସ୍ଥାପନା କରିଛନ୍ତି। ଏ ଦିଗରେ ଆମର ପ୍ରୟାସ ନିଶ୍ଚୟ ଜାରି ରହିବ, ଏହା ନିଃସନ୍ଦେହ। ଆପଣଙ୍କ ଅନୁରୋଧ ମନେ ରଖିଲୁ ଶ୍ରୋତାବନ୍ଧୁ, ମନେ ରଖିଲୁ ହେଲା। ହଉ ଠିକ ଅଛି, ଏଥର ସମୟ ଆଡକୁ ବି ଟିକେ ନିଘା ଦେବା ଶ୍ରୋତାବନ୍ଧୁ, ନା କଣ କହୁଛ ନିବେଦିତା?
0: ହଁ ଶ୍ରୋତାବନ୍ଧୁ, ମେଘକୁ କିଏ ବାନ୍ଧି ପାରିବ ନା ସମୟକୁ କିଏ ରଖିପାରିବ? ସମୟ ହୋଇଗଲାଣି ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ମତାମତ ଜଣାଇ ନିଶ୍ଚୟ ଚିଠି ଦେବେ।
1: ଆମ ଠିକଣା ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002।
2: ତେବେ ଶ୍ରୋତାବନ୍ଧୁ ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।